ଆକାଶବାଣୀ ବାରିପଦା ଆଜି ଶୁକ୍ରବାର 1948 ଖପ୍ତ ଅଶ୍ୱିନ ଦଶ ଦିନ ଇଂରାଜୀ 2026 ମସିହା ଅକ୍ଟୋବର ମାସ 2 ତାରିଖ ଆମର ଶ୍ରୋତାବନ୍ଧୁମାନଙ୍କ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58।

0: ଏହି ଭକ୍ତିଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଟିକିଏ ପରେ।
1: ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆସନ୍ତୁ ଶୁଣିବା ଅନୁଚିନ୍ତା, ନିବେଦନ କରିଛନ୍ତି ତୀର୍ଥାନନ୍ଦ ମିଶ୍ର।
2: ସେଦିନ ମହର୍ଷି ମେଧାଙ୍କ ଆଶ୍ରମରେ ପହଞ୍ଚିଲେ ଦୁଇ ଜଣ କ୍ଳାନ୍ତ ପଥଚାରୀ। ଦିନର ଆଲୁଅ କ୍ରମେ କ୍ରମେ ଲିଭି ଆସୁଥିଲା। ବନଭୂମିର ଶ୍ୟାମଳ ଶୀର୍ଷ ଦେଶରେ ସୂର୍ଯ୍ୟ ଅସ୍ତମିତ ହେବାକୁ ପ୍ରସ୍ତୁତ ହେଉଥିଲେ। ସେ ଦୁହିଁଙ୍କ ମଧ୍ୟରୁ ଜଣେ ଥିଲେ ପ୍ରବଳ ପ୍ରତାପୀ ଚୈତ୍ରବଂଶୀ ରାଜା ସୁରଥ, ସମଗ୍ର ଭୂମଣ୍ଡଳ ଯାହାଙ୍କର ଶାସନାଧୀନ ଥିଲା। ମହାରାଜଙ୍କର ସୁଶାସନରେ ପ୍ରଜାବର୍ଗ ଥିଲେ ନିରୁତ୍ପୀଡ଼ିତ ଓ ସୁଖୀ, ରାଜକୋଷ ଥିଲା ବିପୁଳ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ। ମାତ୍ର ଅଚାନକ ସବୁକିଛି ଓଲଟ ପାଲଟ ହୋଇଗଲା। ଦକ୍ଷିଣର ଏକ ପ୍ରସିଦ୍ଧ ନଗରୀ କୋଳାର ଦୁର୍ଦ୍ଧର୍ଷ ଅଧିବାସୀ ସୁରଥଙ୍କ ବିରୁଦ୍ଧରେ କଲେ ଯୁଦ୍ଧଯାତ୍ରା। ପ୍ରଭୂତ ସାମର୍ଥ୍ୟ ତଥା ସେନାର ଅଧିକାରୀ ମହାରାଜ ସୁରଥ ଭାଗ୍ୟ ବଳରେ କୋଳାମାନଙ୍କ ଦ୍ୱାରା ହେଲେ ପରାଜିତ, ବାଧ୍ୟ ହୋଇ ବାହୁଡ଼ି ଆସିଲେ ରାଜ୍ୟକୁ। ମାତ୍ର ରାଜ୍ୟରେ ବି ଶାନ୍ତି ନଥିଲା। ରାଜାଙ୍କ ଅନୁପସ୍ଥିତିରେ ସୃଷ୍ଟି ହୋଇଯାଇଥିଲା ଅନ୍ତର୍ବିପ୍ଳବ, ଫଳରେ ସୁରଥଙ୍କୁ ଏକାକୀ ପଳାୟନ କରିବାକୁ ପଡ଼ିଥିଲା ଘୋର ଅରଣ୍ୟକୁ। ସେହି ଅରଣ୍ୟରେ ବୁଲୁ ବୁଲୁ ସୁରଥ ପହଞ୍ଚିଥିଲେ ମହର୍ଷି ମେଧାଙ୍କ ଆଶ୍ରମରେ। ସେତେବେଳକୁ ସୂର୍ଯ୍ୟାସ୍ତର ଅରୁଣିମା କ୍ରମେ କ୍ରମେ ରାତ୍ରିର କାଳିମାରେ ରୂପାନ୍ତରିତ ହେବାକୁ ଆରମ୍ଭ କରିଥିଲା। ଅଚାନକ ତାଙ୍କ ସମ୍ମୁଖରେ ଆଶ୍ରମର ପରିସରରେ ଥିଲେ ଅନ୍ୟ ଜଣେ ଆଗନ୍ତୁକ, ଜଣାପଡ଼ୁଥିଲେ ଖୁବ୍ ବିଚଳିତ ଆଉ ତାପତ୍ରସ୍ତ। କଥାବାର୍ତ୍ତାରୁ ଜାଣିଲେ ସେ ଅଜ୍ଞାତ ବ୍ୟକ୍ତି ଜଣକ ଥିଲେ ଜଣେ ବୈଶ୍ୟ, ନାମ ତାଙ୍କର ସମାଧି। ଧନୀ ପରିବାରରେ ଜନ୍ମିଥିଲେ ସେ, ପତ୍ନୀ ପୁତ୍ର ପୁତ୍ରବଧୂମାନଙ୍କ ଗହଣରେ ତାଙ୍କର ପରିପୂର୍ଣ୍ଣ ସଂସାର। କ୍ରମେ ପରିଣତ ବୟସ୍କ ହେବାରୁ ପରିବାରର ସଦସ୍ୟଗଣ ତାଙ୍କ ପ୍ରତି ହୋଇ ଉଠିଲେ ଅନୁଦାର ଓ ବୀତସ୍ପୃହ। ଯାହାଙ୍କ ମଙ୍ଗଳ କାମନା କରି ତାଙ୍କର ଦିନରାତି ବିତୁଥିଲା, ସେହି ପତ୍ନୀ ଏବଂ ପୁତ୍ରଗଣ ତାଙ୍କ ଉପସ୍ଥିତିକୁ ଅସ୍ୱୀକାର କରୁଥିଲେ। ପରିଶେଷରେ ତାଙ୍କୁ ତାଙ୍କ ପ୍ରିୟ ଗୃହ ନିଜ ଇଚ୍ଛା ବିରୁଦ୍ଧରେ ତ୍ୟାଗ କରିବାକୁ ପଡ଼ିଲା। ଦୁଇଟି ଭାଗ୍ୟହୀନ ମଣିଷଙ୍କ ଅସହାୟ ଦୀର୍ଘଶ୍ୱାସରେ ଆଶ୍ରମର ବାତାବରଣ ଭାରି ହୋଇ ଉଠୁଥିଲା। କ୍ରମେ କ୍ରମେ ଆଶ୍ରମ ଭିତରକୁ ପ୍ରବେଶ କଲେ ଦୁହେଁ। ଦୀପାଲୋକରେ ଆଶ୍ରମର ଶାନ୍ତ ବାତାବରଣ ବେଶ ଧ୍ୟାନଗମ୍ଭୀର ଦିଶୁଥିଲା। ମହର୍ଷି ମେଧା ପ୍ରାୟୋପବେଶନ ସ୍ଥିତିରେ ଶିଷ୍ୟମାନଙ୍କୁ ବୈଦିକ ଜ୍ଞାନତତ୍ତ୍ୱର ଉପଦେଶ ପ୍ରଦାନ କରୁଥିଲେ। ଇତ୍ୟବସରରେ ପହଞ୍ଚିଲେ ମହାରାଜ ସୁରଥ ଏବଂ ବୈଶ୍ୟ ସମାଧି। ସାଷ୍ଟାଙ୍ଗ ପ୍ରଣାମ ନିବେଦନ ପରେ ମହର୍ଷି ହସ୍ତ ଉତ୍ତୋଳନ କରି ତାଙ୍କୁ ଶୁଭାଶିଷ ଦାନ କଲେ। ଶିଷ୍ୟମାନଙ୍କ ଦ୍ୱାରା ତାଙ୍କ ଜଳପାନର ବ୍ୟବସ୍ଥା କରାଇ ତାଙ୍କ ଆଗମନର କାରଣ ପଚାରିଲେ ମହର୍ଷି। ହେ ଦୟାମୟ, ଦୁଇ ହାତକୁ ଯୋଡ଼ି ଦେଇ ପ୍ରଣତ ମୁଦ୍ରାରେ ଉତ୍ତରିଲେ ମହାରାଜ ସୁରଥ, ଆମେ ଦୁହେଁ ଏକାନ୍ତ ନିଃସଙ୍ଗ ଓ ଅସହାୟ। ଆମେ ଦୁଇଜଣ ଆମ ପରିବାର ଏବଂ ପ୍ରିୟଜନଙ୍କ ସ୍ନେହ ସୌହାର୍ଦ୍ଦ୍ୟରୁ ବଞ୍ଚିତ ହେଲୁ, କିନ୍ତୁ ତଥାପି

0: ମନରେ ସେହିମାନଙ୍କ ପାଇଁ ସ୍ନେହ ମମତା ଖୁନ୍ଦି ହୋଇ ରହିଛି, ଏହାର କାରଣ କ'ଣ କହିପାରିବେ ମହର୍ଷି? ମହର୍ଷି ମେଧାଙ୍କ ଓଠରେ ଫୁଟି ଉଠିଲା ଧାରେ ଶାନ୍ତ ହସରେଖା। ଏହା କେବଳ ସେହି ମହାମାୟାଙ୍କ କର୍ମବତ୍ସ। ଉପଦେଶ ଭଙ୍ଗୀରେ ଉଚ୍ଚାରଣ କରୁଥିଲେ ମହର୍ଷି ମେଧା। ବିଷୟ ମଣିଷ ମୋହଗ୍ରସ୍ତ ହୋଇ ମାୟାବନ୍ଧନରେ ଆପଣାକୁ ଜଡ଼େଇ ରଖିଥାଏ। ପକ୍ଷୀ ଶାବକକୁ ମା ପକ୍ଷୀ ନିଜେ ଉପାସରେ ରହି ତାକୁ ଖାଇବାକୁ ଦିଏ। ଲାଭକ୍ଷତିର ହିସାବ କେତେବେଳେ ହେଲେ ବି ସେ ବିଚାର କରେ ନାହିଁ। ଏହା ପଛରେ ସେହି ମହାମାୟାଙ୍କର ହାତ ହିଁ ରହିଛି। ମହାମହା ଜ୍ଞାନୀଙ୍କୁ ମଧ୍ୟ ସେ ଏହି ବନ୍ଧନରେ ବାନ୍ଧି ଦେଇଛନ୍ତି। ଏକ ଅଜ୍ଞାନ ଘେରା କଳା ଛାଇ ଯେପରି ସୁରଥ ଓ ସମାଧିଙ୍କର ହୃଦୟାକାଶରୁ ଧୀରେ ଧୀରେ ଦୂରେଇ ଯାଉଥିଲା, ମହାମାୟାଙ୍କ ମୁହମୟୀ ଲୀଳା କ୍ରମେ ସେମାନଙ୍କ ଚେତନାର ଚଭଦିରେ ସ୍ପଷ୍ଟ ହୋଇ ଉଠୁଥିଲା। ରାତ୍ରି କ୍ରମେ ଦୀର୍ଘରୁ ଦୀର୍ଘତର ହେଉଥିଲା, ଚନ୍ଦ୍ରୋଦୟ ଆଉ ବିଳମ୍ବ ନଥିଲା।
1: ଶୁଣୁଥିଲି ଅନଚିନ୍ତା, ନିବେଦନ କରିଥିଲି ତୀର୍ଥାନନ୍ଦ ମିଶ୍ର, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 175ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତୀ।

ଇନ୍ଦ୍ରଙ୍କ ବଜ୍ରାଘାତରେ ବୃତ୍ରାସୁରର ଗୋଟିଏ ହସ୍ତ କଟିଯାଇଛି। ଜୟରୁ ମରଣ ଭଲ ବୋଲି ଭାବି ସେ କିନ୍ତୁ ଦ୍ୱିଗୁଣ ଉତ୍ସାହରେ ଇନ୍ଦ୍ରଙ୍କୁ ଆକ୍ରମଣ କରିଛି। ତାହାର ଲୋହମୟ ପରିଘ ଆଘାତରେ ଇନ୍ଦ୍ରଙ୍କ ହାତରୁ ବଜ୍ର ଖସି ପଡ଼ିଛି। ଇନ୍ଦ୍ର ସ୍ଖଳିତ ବଜ୍ରକୁ ଲଜ୍ଜାରେ ପୁନରାୟ ଗ୍ରହଣ କରିବାକୁ ଇତସ୍ତତ ହେବାରୁ ବୃତ୍ରାସୁର ତାଙ୍କୁ ଯୁଦ୍ଧ ପାଇଁ ପ୍ରବର୍ତ୍ତାଇଛି। ଯେଉଁଠି ଭଗବାନ ସେଇଠି ବିଜୟ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 175ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀ ସାମୁଦ୍ରପାଠୀ ମନ୍ମଥ ମିଶ୍ର, ସଙ୍ଗୀତା ଗୋସାଇଁ, ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାସରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଅଣଧାନ ଫସଲରୁ ଅତିରିକ୍ତ ବର୍ଷା ଜଳକୁ ନିଷ୍କାସିତ କରନ୍ତୁ, ହାତରେ ଘାସ ବାଛି ଦିଅନ୍ତୁ। ଧାନର ଗର୍ଭସଞ୍ଚାର ଆରମ୍ଭ ଅବସ୍ଥାରେ 5-10 ସେଣ୍ଟିମିଟର ଠିଆ ପାଣି ରଖନ୍ତୁ। ସବୁ ଫସଲରେ ନିୟମିତ ଭାବରେ ରୋଗ ଏବଂ ପୋକର ସର୍ବେକ୍ଷଣ କରନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା ଓ ମୂଳ ସଢ଼ା ରୋଗ ଦେଖାଯିବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି 1 ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ୍ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କୋଜେବ୍, 1 ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲର ମୂଳକୁ ସିଞ୍ଚନ କରନ୍ତୁ। ଯେଉଁ ଚାଷୀଭାଇମାନେ କଦଳୀ ଚାଷ କରୁଛନ୍ତି ସେମାନେ ଜମିରୁ ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ। ବର୍ଷା ଛାଡ଼ିଗଲା ପରେ ଗଛର ଅଭିବୃଦ୍ଧି ପାଇଁ ଅନୁମୋଦିତ ସୁଷମ ସାର ବ୍ୟବହାର କରନ୍ତୁ। ଟମାଟୋ କିସମ ଯଥା BT2, BT10, BT12, ନୀଳାଦ୍ରି, ସଦାବାହାର, ମାଧୁରୀ, ମହାରଥୀ, ରଶ୍ମି ଓ ନବୀନ ଇତ୍ୟାଦି ଲଗାନ୍ତୁ। ବାଇଗଣ ଓ ଭେଣ୍ଡି ଫସଲରେ ଫଳ ଏବଂ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଏମାମେକ୍ଟିନ୍ ବେଞ୍ଜୋଏଟ୍ 60 ଗ୍ରାମ କିମ୍ବା ସ୍ପିନୋସାର୍ଡ 70 ଗ୍ରାମ ଏକର ପ୍ରତି ପ୍ରୟୋଗ କରନ୍ତୁ। ବର୍ତ୍ତମାନ ଧାନରେ ଜୀବାଣୁଜନିତ ପତ୍ରପୋଡ଼ା ରୋଗ ଲାଗିବାର ସମ୍ଭାବନା ଅଛି। ଏହି ରୋଗର ପରିଚାଳନା ପାଇଁ ଏକର ପ୍ରତି 600 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ ନାମକ ଔଷଧ କିମ୍ବା 200 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ 600 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ନାମକ ଔଷଧ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ପୋକ ଲାଗିବାର ସମ୍ଭାବନା ଅଛି। ବୁଦା ପ୍ରତି 10-15ଟି ପୋକ ଦେଖାଦେଲେ ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟିଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋନିକାମିଡ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ଟ୍ରାଇଫ୍ଲୁମେଜୋ ପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ଚିନାବାଦାମ ଫସଲରେ ପତ୍ର ସୁଡଙ୍ଗୀ ପୋକ, ଯୌ ପୋକ, ପତ୍ର ଉଙ୍କୁଣି ପୋକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରେ ଚିନାବାଦାମ ଫସଲରେ ମୂଳ ଓ କାଣ୍ଡ ପଚା ରୋଗ ଲାଗିବାର ସମ୍ଭାବନା ଅଛି। ଏ ରୋଗକୁ ପ୍ରତିରୋଧ କରିବା ପାଇଁ ବିହନକୁ ବୁଣିବା ଆଗରୁ ପ୍ରତି କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିଶୋଧନ କରନ୍ତୁ। ଚିନାବାଦାମ ଫସଲରେ ମୂଳ ଓ କାଣ୍ଡପଚା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ଭାଲିଡାମାଇସିନ୍ କିମ୍ବା 300 ଗ୍ରାମ କାପ୍ଟାନ୍ ଓ ହେକ୍ସାକୋନାଜଲର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁ ଫସଲରେ ପବବିନ୍ଧା ପୋକର ଜୈବିକ ଉପାୟରେ ପରିଚାଳନା ପାଇଁ ଏକର ପ୍ରତି ଗୋଟିଏ ଟ୍ରାଇକୋଗ୍ରାମା ଚିଲୋନିସ୍ କାର୍ଡ ପ୍ରତି ସପ୍ତାହ ଅନ୍ତରରେ 6 ଥର ବ୍ୟବହାର କରନ୍ତୁ। କାର୍ଡଟିକୁ ନିର୍ଦ୍ଧାରିତ ସ୍ଥାନରେ ଖଣ୍ଡ ଖଣ୍ଡ କରି 12ଟି ସ୍ଥାନରେ ଲଗାନ୍ତୁ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋପେନୋଫସ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହା ବଦଳରେ ଆପଣ ଏକର ପ୍ରତି 4 କିଲୋଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକକୁ 8 କିଲୋଗ୍ରାମ ବାଲି ସହ ମିଶାଇ ଜମିରେ ପ୍ରୟୋଗ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ରାଷ୍ଟ୍ରନାୟକ ତଥା ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ଆଜି ହେଉଛି ଜନ୍ମଦିବସ। 1869 ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ବାପୁଜୀ ଦେଶକୁ ଇଂରେଜ ଶାସନର କବଳରୁ ମୁକ୍ତ କରିବା ପାଇଁ ଅହିଂସା ପଥ ଆପଣାଇଥିଲେ। ମୁକ୍ତି ସଂଗ୍ରାମରେ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ ସତ୍ୟାଗ୍ରହକୁ ସେ ପ୍ରବର୍ତ୍ତନ କରିଥିଲେ। ଏହାର ପ୍ରଭାବ ଏବେ ମଧ୍ୟ ସମଗ୍ର ବିଶ୍ୱ ଜନମାନସରେ ଗଭୀର ପ୍ରଭାବ ପକାଇ ଚାଲିଛି। ସେହିପରି 1904 ଆଜିର ଦିନରେ ଉତ୍ତରପ୍ରଦେଶର ମୋଗଲସରାଇଠାରେ ଲାଲବାହାଦୁର ଶାସ୍ତ୍ରୀ ଜନ୍ମଗ୍ରହଣ କରିଥିଲେ। ବାପୁଜୀଙ୍କ ଡାକରାରେ ଶାସ୍ତ୍ରୀଜୀ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଶାସ୍ତ୍ରୀଙ୍କ ସ୍ଲୋଗାନ ଜୟ ଯବାନ ଜୟ କିଷାନ ଆଜି ମଧ୍ୟ ଅମର ହୋଇ ରହିଛି। ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବାର୍ତ୍ତାରେ କହିଛନ୍ତି, ଗାନ୍ଧିଜୀଙ୍କ ସାହସ, ସରଳତା, ସେବା ଓ କରୁଣା ଶକ୍ତିର ମାର୍ଗ ଦେଖାଇଥିଲା। ସେହିପରି ଶାସ୍ତ୍ରୀଜୀଙ୍କ ଜୀବନ ଓ ନେତୃତ୍ୱ ଏକ ସଶକ୍ତ ତଥା ଆତ୍ମନିର୍ଭର ରାଷ୍ଟ୍ର ନିର୍ମାଣ ପାଇଁ ପ୍ରେରଣା ଯୋଗାଉଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶବ୍ୟାପୀ ଆଜି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେଉଛି। ଏଥିରେ ପଞ୍ଚାୟତକୁ ସଶକ୍ତ କରିବା, ଜନସେବାରେ ଉନ୍ନତି ଆଣିବା ଏବଂ ଗ୍ରାମୀଣ ଭାରତରେ ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ବିଭିନ୍ନ ସଂସ୍କାର ଓ ପଦକ୍ଷେପ ଉପରେ ଆଲୋଚନା ହେବ। ଏହି ସ୍ୱତନ୍ତ୍ର ଗ୍ରାମସଭା ଅବସରରେ ସଭିଙ୍କ ଯୋଜନା ସଭିଙ୍କ ବିକାଶ ଅଭିଯାନର ମଧ୍ୟ ଶୁଭାରମ୍ଭ କରାଯିବ। ଏହି ଅଭିଯାନ ଅଧୀନରେ ଗ୍ରାମପଞ୍ଚାୟତଗୁଡ଼ିକ ଅଂଶଗ୍ରହଣମୂଳକ ଏବଂ ତଥ୍ୟଭିତ୍ତିକ ଯୋଜନା ପ୍ରସ୍ତୁତି ମାଧ୍ୟମରେ 2027-28 ଆର୍ଥିକ ବର୍ଷ ପାଇଁ ଗ୍ରାମପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରିବେ। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରୀ ମାଝୀ କହିଛନ୍ତି, ଖୁବ୍ ଶୀଘ୍ର ଜଳବିବାଦ ସମାଧାନର ରୂପରେଖ ପ୍ରକାଶ ପାଇବ। ଉଭୟ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନର ପନ୍ଥା ବାହାରିବ। ମହାନଦୀ ଓଡ଼ିଶାର କୋଟି କୋଟି ଲୋକଙ୍କର ଜୀବନ ଜୀବିକାର ପନ୍ଥା, ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଜଳ ଉପଲବ୍ଧ କରାଇବା ନେଇ ଗୁରୁତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ଜଳବିବାଦର ସମାଧାନ ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ନିଜେ ଦାୟିତ୍ୱ ନେଇଥିବାରୁ ଶ୍ରୀ ମାଝୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ କମ୍ଭମ୍ ପାଟି ରାଜ୍ୟର ବିକାଶ, ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହି ସମୟରେ ଓଡ଼ିଶାର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବାର ଜଣାପଡ଼ିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ଓ ଦେବତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ ରାଜସ୍ୱ ପର୍ଷଦ କଟକଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଏଥିରେ ରାଜସ୍ୱ ପର୍ଷଦ କଟକ ଏକ ମାମଲାର ଶୁଣାଣି କରି ମହାପ୍ରଭୁଙ୍କ ନାମରେ ପୁରୀର ତାଳବଣିଆ ଓ କୁଣ୍ଢେଇବେଣ୍ଟ ସାହି ମୌଜାରେ ଥିବା ଏକ ମୂଲ୍ୟବାନ ଜମି ସମ୍ବନ୍ଧୀୟ ସମୀକ୍ଷା ଯାଚିକା ଖାରଜ କରିଛନ୍ତି। ଏହାସହ ବ୍ୟକ୍ତିଗତ ନାମକୁ ହସ୍ତାନ୍ତର ହୋଇଥିବା ଏହି ଜମିକୁ ପୁଣି ଥରେ ମହାପ୍ରଭୁଙ୍କ ନାମରେ ରେକର୍ଡ଼ଭୁକ୍ତ କରିବା ପାଇଁ ରାଜସ୍ୱ ପର୍ଷଦ ନିର୍ଦ୍ଦେଶ ଦେଇଛନ୍ତି। ସଂରକ୍ଷିତ ଜଳ ସୁରକ୍ଷିତ ଜୀବନର ବାର୍ତ୍ତା ନେଇ ରାଜ୍ୟରେ ଆଜି ସୁଜଳ ଅଭିଯାନ ଆରମ୍ଭ ହେଉଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଜି ଭୁବନେଶ୍ୱରଠାରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଶୁଭାରମ୍ଭ କରିବେ। ଏହି ଅଭିଯାନ ମାଧ୍ୟମରେ ଜଳ ସଂରକ୍ଷଣ, ଜଳ ଅପଚୟ ରୋକିବା, ବିଶୁଦ୍ଧ ଜଳର ବ୍ୟବହାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବ। ରାଜ୍ୟରେ ଆଜିଠାରୁ ଶିଶୁଶ୍ରମ

0: ମୁକ୍ତ ଗ୍ରାମ ପଞ୍ଚାୟତ ସଚେତନତା ଅଭିଯାନ ଆରମ୍ଭ ହେଉଛି। ଏଥିରେ ଶିଶୁ ଶ୍ରମ ବିରୋଧରେ ସଚେତନତା ସୃଷ୍ଟି ସହ ଶିଶୁ ଅଧିକାର ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ବିଭାଗ ପକ୍ଷରୁ ନିଶାମୁକ୍ତି ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 12 ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ 13 ତାରିଖରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। 15 ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ଥିବାର କୁହାଯାଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା କୁଷ୍ଠରୋଗ ଆରୋଗ୍ୟ ସାଧ୍ୟ। ଆଲୋଚନା କରିଛନ୍ତି ଡାକ୍ତର ପ୍ରତିଭା କାନନଙ୍କ।
2: ଆଜି 2 ଅକ୍ଟୋବର ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କର ପବିତ୍ର ଜନ୍ମଦିବସ। ଜାତିର ଜନକଙ୍କ ଜନ୍ମଦିନ ପାଳନ ଅବସରରେ ପ୍ରତିବର୍ଷ ଏହି ଦିନଟିକୁ ଆମ ଦେଶରେ ଜାତୀୟ କୁଷ୍ଠରୋଗ ନିରାକରଣ ଦିବସ ଭାବେ ପାଳନ କରାଯାଇଆସୁଛି। ବହୁକାଳରୁ କୁଷ୍ଠରୋଗ ପ୍ରତି ଘୃଣାମିଶା ଭୟ ସାଧାରଣ ଲୋକଙ୍କ ମନରେ ଏଭଳି ବସିଯାଇଥିଲା ଯେ ଏ ରୋଗର ନାମ ଉଚ୍ଚାରଣ କରିବାକୁ ଲୋକେ କୁଣ୍ଠାବୋଧ କରୁଥିଲେ। ସବୁ ରୋଗଠାରୁ ଅଧିକ ଭୟାବହ ଅସାଧ୍ୟ ରୋଗ ମନେ କରୁଥିଲେ। ରୋଗ ଚିହ୍ନଟ ହେଲେ ରୋଗୀକୁ ଘର ପରିବାର ସାହି ପଡ଼ିଶା ଗାଁ ଗଣ୍ଡା ଛାଡ଼ି ଦୂରରେ ଅଲଗା ଭାବରେ ରଖିବାର ବ୍ୟବସ୍ଥା ଥିଲା। ଅର୍ଥ, ଖାଦ୍ୟ, ଯତ୍ନ ଅଭାବରୁ ଏବଂ ଚିକିତ୍ସା ଅଭାବରୁ ରୋଗ ବଢ଼ି ରୋଗୀକୁ ଅକର୍ମଣ୍ୟ କରିଦେଉଥିଲା। ହେଲେ ଆଜିକାଲି ଲୋକ କୁଷ୍ଠରୋଗକୁ ଆଗଭଳି ଭୟ କରୁନାହାନ୍ତି। ବିଜ୍ଞାନ ଯୁଗରେ ଅସାଧ୍ୟକୁ ସାଧ୍ୟ କରିପାରୁଥିବା ମନୁଷ୍ୟମାନଙ୍କ ଚେଷ୍ଟା ଦ୍ୱାରା ଏ ରୋଗ ଆରୋଗ୍ୟ ହୋଇପାରୁଛି। କୁଷ୍ଠରୋଗ ଯେ ବଂଶଗତ ବା ଉଡ଼ା ରୋଗ ନୁହେଁ, ଏହା ଏକ ଜୀବାଣୁଜନିତ ରୋଗ, ସେ କଥା ପ୍ରଥମେ 1873 ଡାକ୍ତର ହାନସେନ୍ ପ୍ରମାଣ କରି ଦେଖାଇଲେ। ଯକ୍ଷ୍ମା ରୋଗର ଜୀବାଣୁ ଭଳି ଜୀବାଣୁ କୁଷ୍ଠରୋଗ ସୃଷ୍ଟି କରୁଥିବା ପ୍ରମାଣ ହେଲା ଏବଂ ମୂଷା ଓ ଆର୍ମାଡିଲୋମାନଙ୍କ ଭଳି ଜନ୍ତୁମାନଙ୍କ ଦେହରେ ଏ ରୋଗ ଜୀବାଣୁ ପ୍ରବେଶ କରାଇ ରୋଗ ସୃଷ୍ଟି କରାଗଲା। ଫେର ଚିକିତ୍ସା ଦ୍ୱାରା ରୋଗ ନିରାକରଣ କରିବା ସମ୍ଭବ ହେଲା। ମାତ୍ର ଯେଉଁ ଔଷଧ ବ୍ୟବହାର କରାଗଲା ଏଥିରେ ସେଗୁଡ଼ିକ ସାଧାରଣତଃ ମୂଲ୍ୟବାନ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଦେଲା। ଏଣୁ ବାରମ୍ବାର ପରୀକ୍ଷା କରାଯାଇ ଦୀର୍ଘ ବର୍ଷ ପରେ ସ୍ୱଳ୍ପ ମୂଲ୍ୟରେ ସହଜ ଲବ୍ଧ ନିଶ୍ଚିତ ଆରୋଗ୍ୟ କରିପାରୁଥିବା ଔଷଧ ଗୁଡ଼ିକୁ ଚୂଡ଼ାନ୍ତ ଅନୁମୋଦନ ମିଳିଲା। ସେସବୁ ଔଷଧ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ତରଫରୁ ରୋଗୀମାନଙ୍କୁ ରୋଗ ଚିହ୍ନଟ ପରେ ଘରେ ବିନାମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରାଗଲା। ଡାପ୍ସନ୍, କ୍ଲୋଫାଜିମିନ୍ ଓ ରିଫାମ୍ପିସିନ୍କୁ ନେଇ ମଲ୍ଟିଡ୍ରଗ୍ ଚିକିତ୍ସା ପଦ୍ଧତି ଅନୁମୋଦନ ପାଇଲା। ବଡ଼ ମଣିଷଙ୍କ ପାଇଁ ଅଲଗା ଏବଂ ପିଲାଙ୍କ ପାଇଁ ଅଲଗା ମାତ୍ରାର MDT ଆଡଲ୍ଟ ଓ MDT ଚାଇଲ୍ଡ ତିଆରି କରାଗଲା। ତାହା ଫେର ରୋଗୀ ଦେହରେ ରୋଗ ଜୀବାଣୁ ଅନୁସାରେ ପଶିବାସିଲାରି ମଲ୍ଟିବାସିଲାରି ଭାବେ ବିଭକ୍ତ କରାଗଲା। ଏହାର ସଫଳତା ପୃଥିବୀକୁ ଯେପରି କୁଷ୍ଠରୋଗରୁ ମୁକ୍ତ କରିବାକୁ ଶପଥ ନେଲା। 1982 ଠାରୁ ବହୁ ଆଦୃତ ଏହି ମଲ୍ଟିଡ୍ରଗ୍ ଚିକିତ୍ସା ପଦ୍ଧତି ଯୁଗାନ୍ତକାରୀ ଚମତ୍କାରିତା ଆଣିପାରିଲା। ଏକ ବର୍ଷ ଧାର୍ଯ୍ୟ କରାଯାଇଛି। ମାତ୍ର 1 ବର୍ଷରୁ କମ୍ ସମୟରେ ମଧ୍ୟ ରୋଗୀ ରୋଗମୁକ୍ତ ହୋଇପାରୁଛନ୍ତି। ସେଥିପାଇଁ 6 ମାସର ଅବଧି ମଧ୍ୟ କେତେକ କ୍ଷେତ୍ରରେ ଗ୍ରହଣ କରାଯାଉଛି। ପ୍ରଥମ ଅବସ୍ଥାରେ ଚିକିତ୍ସା କଲେ 1 ମାସ ମଧ୍ୟରେ ସୁଫଳ ମିଳେ, 6 ମାସ ମଧ୍ୟରେ ରୋଗ ଲୋପ ପାଏ ଏବଂ 1 ବର୍ଷ ଚିକିତ୍ସା ପରେ ରୋଗ ପୁନର୍ବାର ହେବାର ସମ୍ଭାବନା ପ୍ରାୟତଃ ନଥାଏ। ଏଣୁ ଦେହରେ ତମ୍ବାଳିଆ, ଚିକ୍କଣ, ସ୍ପର୍ଶ ଶକ୍ତି ରହିତ ଚିହ୍ନ ଦେଖାଦେଲା ମାତ୍ରେ କିମ୍ବା ହାତ ବା ଗୋଡ଼ ବିନ୍ଧା ହେବା, ଗୋଟିଏ ବା ଅଧିକ ସ୍ନାୟୁ ଫୁଲିବା, ଆକ୍ରାନ୍ତ ଅଙ୍ଗରେ ସ୍ପର୍ଶ ଶକ୍ତି କମ୍ ହେବା ଏଭଳି ଲକ୍ଷଣ ଦେଖିଲେ ନିକଟସ୍ଥ ଡାକ୍ତରଖାନାରେ ନିଃସଙ୍କୋଚରେ ପରାମର୍ଶ କରିବା ଉଚିତ, କାରଣ ଏଭଳି ଛଉ ଚିହ୍ନ ଅନେକ ସାଧାରଣ ଚର୍ମ ରୋଗରେ ମଧ୍ୟ ଦେଖାଯାଏ। ଥରେ ଚର୍ମ ପରୀକ୍ଷା ଦ୍ୱାରା ରୋଗ ନିରୂପଣ ହୋଇଗଲେ ମାସକୁ ମାସ ବିନାମୂଲ୍ୟରେ ଔଷଧ ଯୋଗାଇ ଦେବା ପାଇଁ ସମସ୍ତ ସରକାରୀ ଡାକ୍ତରଖାନାରେ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଚିକିତ୍ସା ଅବଧି ଶେଷ ହେଲେ ଡାକ୍ତର ରୋଗମୁକ୍ତ ପ୍ରମାଣପତ୍ର ମଧ୍ୟ ଦେବାର ବ୍ୟବସ୍ଥା ଅଛି। ଏଣୁ କୁଷ୍ଠରୋଗକୁ ଚିକିତ୍ସା ସାଧ୍ୟ ଏକ ସାଧାରଣ ରୋଗ ଭାବେ ଗ୍ରହଣ କରିବାର ବାଧା କେଉଁଠି?
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ କୁଷ୍ଠରୋଗ ଆରୋଗ୍ୟ ସାଧ୍ୟ। ଏ ସମ୍ପର୍କରେ ଆଲୋଚନା କଲେ

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ଆଜି ଦେଶ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ। ଗ୍ରାମ ପଞ୍ଚାୟତକୁ ସଶକ୍ତ କରିବା ଏବଂ ଜନସେବାରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜି ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଗ୍ରାମସଭା। ଫ୍ଲାଏ ଦୁବାଇ ଘଟଣାରେ ଭାରତୀୟ ନାଗରିକ କ୍ୟାପ୍ଟେନ୍ ସ୍ମିଥ୍ ମାଛରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଏବଂ ଏସୀୟ କ୍ରୀଡ଼ା ମହିଳା ହକି ପ୍ରତିଯୋଗିତାରେ ଆଜି ଭାରତ ଓ ଚୀନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମହାତ୍ମା ଗାନ୍ଧୀଙ୍କ 157ତମ ଜନ୍ମବାର୍ଷିକୀ ଗାନ୍ଧି ଜୟନ୍ତୀ ଅବସରରେ ଦେଶ ଏବଂ ବିଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦିଲ୍ଲୀର ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ 122ତମ ଜନ୍ମବାର୍ଷିକୀରେ ମଧ୍ୟ ଦେଶବ୍ୟାପୀ ସଭାସମିତିମାନ ଆୟୋଜନ କରାଯାଉଛି। ଉତ୍ତରପ୍ରଦେଶର ପୂର୍ବର ମୁଗଲସରାଇ ଏବଂ ବର୍ତ୍ତମାନର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗରରେ 1904 ଅକ୍ଟୋବର 2 ଲାଲବାହାଦୁର ଶାସ୍ତ୍ରୀ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା ସହ 1921 ସଂଗଠିତ ଅସହଯୋଗ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 157ତମ ଜନ୍ମବାର୍ଷିକୀରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଜାତିର ପିତାଙ୍କ ଆଦର୍ଶ ଏବଂ ମୂଲ୍ୟବୋଧକୁ ସମର୍ପଣ କରିବାର ଏହା ଏକ ନିଆରା ଅବସର। ଶ୍ରୀମତୀ ମୁର୍ମୁ କହିଛନ୍ତି, ମହାତ୍ମା ଗାନ୍ଧୀ ସମଗ୍ର ମାନବ ଜାତିକୁ ସହନଶୀଳତା, ଶାନ୍ତି ଏବଂ ସତ୍ୟର ବାର୍ତ୍ତା ଦେଇଛନ୍ତି। ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କୁ ମାନବ ଜାତି ପାଇଁ ପ୍ରେରଣା ବୋଲି କହିବା ସହ ସେ ଅସ୍ପୃଶ୍ୟତା, ନିରକ୍ଷରତା, ନିଶା ଏବଂ ଅନ୍ୟାନ୍ୟ ସାମାଜିକ କୁପ୍ରଥା ଦୂର କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ ବୋଲି କହିଛନ୍ତି। ମହାତ୍ମା ଗାନ୍ଧୀ ସମାଜର ଦୁର୍ବଳ ବର୍ଗଙ୍କୁ ଶକ୍ତି ଓ ସମର୍ଥନ ପ୍ରଦାନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଦେଶ ଅଗ୍ରସର ହେଉଛି। ଏକ ଆତ୍ମନିର୍ଭରଶୀଳ, ସ୍ୱାବଲମ୍ବୀ ଏବଂ ଶିକ୍ଷିତ ଭାରତ ଗଠନ କରିବା ଲକ୍ଷ୍ୟରେ ମହାତ୍ମା ଗାନ୍ଧୀଙ୍କ ସର୍ବୋଦୟର ବାର୍ତ୍ତା ନେଇ ଦେଶର କଲ୍ୟାଣ ଏବଂ ପ୍ରତିବଦ୍ଧ ରହିବାକୁ ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ଗାନ୍ଧି ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ଗୁଜରାଟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପୋରବନ୍ଦରରେ ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ କୀର୍ତ୍ତି ମନ୍ଦିରରେ ପ୍ରାର୍ଥନା ସଭାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଯୋଗଦେବା ସହ ଆଜି ସକାଳେ ଅହମ୍ମଦାବାଦର ସାବରମତୀ ଆଶ୍ରମରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇଛି। ଗାନ୍ଧୀବାଦୀ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଖଦି ଦୋକାନଗୁଡ଼ିକରେ ଗ୍ରାମୀଣ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖଦି ଫର୍ ନେସନ, ଖଦି ଫର୍ ଫ୍ୟାସନ୍ ଏବଂ ଭୋକାଲ୍ ଫର୍ ଲୋକାଲ୍ ଓ ହର୍ ଘର୍ ସ୍ୱଦେଶୀ ଆହ୍ୱାନ ଅନୁଯାୟୀ ଗୁଜରାଟ ସରକାର ଆଜିଠାରୁ ଖଦି ଏବଂ ହସ୍ତତନ୍ତ ଉତ୍ପାଦ ଉପରେ ଆସନ୍ତା ଡିସେମ୍ବର 31 ପର୍ଯ୍ୟନ୍ତ 30% ସ୍ୱତନ୍ତ୍ର ରିହାତି ଘୋଷଣା କରିଛନ୍ତି। ଗାନ୍ଧି ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେଉଛି। ଏଥିରେ ପଞ୍ଚାୟତକୁ ସଶକ୍ତ କରିବା, ଜନସେବାରେ ଉନ୍ନତି ଆଣିବା ଏବଂ ଗ୍ରାମୀଣ ଭାରତରେ ଜୀବନଧାରଣର ମାନ ବୃଦ୍ଧି ପାଇଁ ବିଭିନ୍ନ ସଂସ୍କାର ପଦକ୍ଷେପ ଉପରେ ଆଲୋଚନା କରାଯିବ। ଏହି ସ୍ୱତନ୍ତ୍ର ଗ୍ରାମସଭା ଅବସରରେ ସଭିଙ୍କ ଯୋଜନା, ସଭିଙ୍କ ବିକାଶ ଅଭିଯାନର ମଧ୍ୟ ଶୁଭାରମ୍ଭ କରାଯିବ। ଏହି ଅଭିଯାନ ଅଧୀନରେ ଗ୍ରାମ ପଞ୍ଚାୟତଗୁଡ଼ିକ ଅଂଶଗ୍ରହଣମୂଳକ ଏବଂ ତଥ୍ୟଭିତ୍ତିକ ଯୋଜନା ପ୍ରସ୍ତୁତି ମାଧ୍ୟମରେ 2027-28 ଆର୍ଥିକ ବର୍ଷ ପାଇଁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରିବେ। 2018 ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଭିଙ୍କ ଯୋଜନା, ସଭିଙ୍କ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହା ମାଧ୍ୟମରେ ପଞ୍ଚାୟତଗୁଡ଼ିକ ସମନ୍ୱିତ, ସମାବେଶୀ ଏବଂ ଅଂଶଗ୍ରହଣମୂଳକ ବିକାଶ ଯୋଜନା ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ 2,55,000 ଅଧିକ ଗ୍ରାମ ପଞ୍ଚାୟତ ଇ ଗ୍ରାମ ସ୍ୱରାଜ ପୋର୍ଟାଲରେ ସେମାନଙ୍କ ଯୋଜନା ପ୍ରସ୍ତୁତ ଓ ଅପ୍ଲୋଡ଼ କରୁଛନ୍ତି। ଫ୍ଲାଏ ଦୁବାଇ ବିମାନ FZ-1073 ସାହସୀ ପାଇଲଟ ତଥା ଭାରତୀୟ ନାଗରିକ କ୍ୟାପ୍ଟେନ୍ ସ୍ମିଥ୍ ମାଛରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଭାରତ ସରକାର ନିରନ୍ତର ନଜର ରଖିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ

0: ବିବୃତ୍ତି ଅନୁଯାୟୀ ସାଉଦି ଆରବର ତାବୁକ୍ସ୍ଥିତ ଏକ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପ୍ଟେନ୍ ମାଛରଙ୍କୁ ଅଧିକ ଚିକିତ୍ସା ପାଇଁ ଆବୁଧାବିକୁ ସ୍ଥାନାନ୍ତର କରାଯାଇଛି। ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହସ୍ପିଟାଲରେ କ୍ୟାପ୍ଟେନ୍ ମାଛରଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରଦୂତ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଘଟଣା ସମ୍ପର୍କରେ ଆବୁଧାବିସ୍ଥିତ ଭାରତୀୟ ଦୂତାବାସ ଏବଂ ଦୁବାଇସ୍ଥିତ ଭାରତୀୟ କନ୍ସୁଲେଟ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କ୍ୟାପ୍ଟେନ୍ ସ୍ମିଥ୍ ମାଛରଙ୍କ ସାହସ ଓ ବୀରତ୍ୱକୁ ପ୍ରଶଂସା କରିବା ସହ ତାଙ୍କ ସାହସିକ କାର୍ଯ୍ୟ ପାଇଁ ବିଭିନ୍ନ ଦେଶରୁ ମିଳୁଥିବା ପ୍ରଶଂସା ଓ ସମର୍ଥନ ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନ ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ବ୍ୟବସାୟ କରିବାର ସହଜତା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2014 ମସିହାରେ ବିଶ୍ୱରେ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଭାରତର ସ୍ଥାନ 142 ଥିଲା। ସେତେବେଳେ ଏକ କମ୍ପାନୀ ପଞ୍ଜୀକରଣ କରିବାକୁ ପ୍ରାୟ 1 ମାସ ସମୟ ଲାଗୁଥିଲା। ରାଜ୍ୟ ସୀମାପାର କରୁଥିବା ମାଲବାହୀ ଟ୍ରକ୍ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଟିକସ ଦେବା ସହ ପ୍ରତ୍ୟେକ ସୀମାରେ ଅପେକ୍ଷା କରିବାକୁ ପଡ଼ୁଥିଲା। ଏହା ବ୍ୟବସାୟ କରିବାର ପ୍ରକ୍ରିୟାକୁ ଅତ୍ୟନ୍ତ ଜଟିଳ କରିଥିଲା। ସାମଗ୍ରୀ ଓ ସେବାକର ଜିଏସ୍ଟି ଲାଗୁ ହେବା ପରେ ଟିକସ କ୍ଷେତ୍ରରେ ଥିବା ଅନେକ ପ୍ରତିବନ୍ଧକ ଦୂର ହେବା ସହ ସମସ୍ତ ପଣ୍ୟ ପରିବହନକୁ ଏକୀକୃତ ବ୍ୟବସ୍ଥାରେ ଅଣାଯାଇଛି। ଡେଡିକେଟେଡ୍ ଫ୍ରେଟ୍ କରିଡର, ନୂଆ ଏକ୍ସପ୍ରେସ୍ ୱେ ଓ ଉନ୍ନତ ସଡ଼କ ଯୋଗୁଁ ପଣ୍ୟ ପରିବହନରେ ଲାଗୁଥିବା ସମୟ ମଧ୍ୟ ହ୍ରାସ ପାଇଛି। ଡିଜିଟାଲ କ୍ଲିୟରାନ୍ସ ଦ୍ୱାରା କାଗଜପତ୍ର ଉପରେ ନିର୍ଭରତା ହ୍ରାସ ପାଉଛି। ସେହିପରି ଦେବାଳିଆ ଓ ଦେବାଳିଆପଣ ସଂହିତା ମାଧ୍ୟମରେ ବିଫଳ ଉଦ୍ୟମରୁ ପୁଞ୍ଜି ଫେରାଇବା ପାଇଁ ବ୍ୟବସ୍ଥା ସହଜ ହୋଇଛି। ଜନବିଶ୍ୱାସ ଆଇନ ମାଧ୍ୟମରେ କ୍ଷୁଦ୍ର ତ୍ରୁଟିଗୁଡ଼ିକୁ ଅପରାଧମୁକ୍ତ କରାଯାଇଛି ଏବଂ କମ୍ପାନୀ ଆଇନକୁ ମଧ୍ୟ ସରଳ କରାଯାଇଛି। ଏହାର ପରିଣାମ ସ୍ୱରୂପ 2020 ମସିହାରେ ବିଶ୍ୱ ବ୍ୟାଙ୍କର ବ୍ୟବସାୟ ସହଜତା ମାନ୍ୟତାରେ ଭାରତ 63ତମ ସ୍ଥାନକୁ ଉନ୍ନୀତ ହୋଇଥିଲା। ଏହି ସମୟ ମଧ୍ୟରେ ବ୍ୟବସାୟିକ ପରିବେଶରେ ସୁଧାର ସହ ନିବେଶକୁ ମଧ୍ୟ ପ୍ରୋତ୍ସାହନ ମିଳିଥିଲା। ସମଗ୍ର ଭାବେ ନିୟାମକ ଜଟିଳତା ହ୍ରାସ କରି ଭାରତ ବ୍ୟବସାୟ ପାଇଁ ଅଧିକ ସୁଗମ ପରିବେଶ ସୃଷ୍ଟି କରିବା ଦିଗରେ ଅଗ୍ରସର ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
1: पिछले कुछ वर्षों में हमने मिशन मोड में जो रिफॉर्म्स किए हैं उनसे भारत में ईज ऑफ डूइंग बिजनेस में लगातार बढ़ोतरी हुई है। हमने कंप्लायंस बर्डन को कम किया है, रेड टेप को हटाकर रेड कारपेट बिछा रहे हैं। जीएसटी और इंसॉल्वेंसी एंड बैंकरप्सी कोड के लागू होने से इन्वेस्टर कॉन्फिडेंस बढ़ा है। रक्षा और अंतरिक्ष जैसे क्षेत्र जिनको प्रतिबंधित माना जाता था आज प्राइवेट सेक्टर के लिए खोल दिए गए। हमने पब्लिक सर्विस डिलीवरी और गुड गवर्नेंस पर विशेष रूप से ध्यान केंद्रित किया।
0: ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ଏବଂ ଦୂରଦର୍ଶନ ସମ୍ବାଦ ମିଜୋରାମର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ନାମ୍ପି ମାରିନ୍ମାଇଙ୍କ ଅକାଳ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଗଭୀର ଶୋକ ପ୍ରକାଶ କରିଛି। ଆଇଜଲ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ନାମ୍ପି ମାରିନ୍ମାଇଙ୍କ ସମେତ ବରିଷ୍ଠ ଭାରତୀୟ ସୂଚନା ସେବା ଅଧିକାରୀ ତଥା ଇମ୍ଫାଲ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଡକ୍ଟର ଏଙ୍ଗାମ୍ପାମେ ଏବଂ ଅନ୍ୟ ଜଣେ ସରକାରୀ ଅଧିକାରୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡକ୍ଟର ଏଙ୍ଗାମ୍ପାମେ ମାରିନ୍ମାଇ ଏବଂ ସିବିସି ଆଇଜଲ୍ର ଏଚ୍ ଲିଆନ୍ଭେଲାଙ୍କ ଦୁଃଖଦ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେବା ଓ ସୁଶାସନ ମାଧ୍ୟମରେ ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀର ସ୍ୱତନ୍ତ୍ର ଧାରାବାହିକରେ ଆଜି ଉପସ୍ଥାପିତ କରୁଛୁ ରାମେଶ୍ୱରମର ନୂଆ ପମ୍ବନ ସେତୁ ସମ୍ପର୍କରେ। ତାମିଲନାଡୁର ରାମେଶ୍ୱରମରେ ନବନିର୍ମିତ ପମ୍ବନ ରେଳ ସେତୁ ହେଉଛି ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ରେଳ ସମୁଦ୍ର ସେତୁ। ଗତବର୍ଷ ଏପ୍ରିଲ 6 ତାରିଖରେ ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍ଘାଟନ କରିଥିଲେ। ପୁରୁଣା ପମ୍ବନ ସେତୁ ଶ୍ରୀଲଙ୍କା ସହ ବାଣିଜ୍ୟିକ ଯୋଗାଯୋଗ ବିକଶିତ କରିବା ଉଦ୍ଦେଶ୍ୟରେ ନିର୍ମିତ ଐତିହାସିକ ସଂରଚନା ଥିଲା। 1870 ଆରମ୍ଭ ହୋଇଥିବା ଏହାର ନିର୍ମାଣ ପ୍ରାୟ 2.2 କିଲୋମିଟର ଲମ୍ବ ସେତୁରେ ପରିଣତ ହୋଇଥିଲା। ଏଥିରେ 143 ପିଅର ଥିବାବେଳେ 1914 ଏହାକୁ ରେଳ ଚଳାଚଳ ପାଇଁ ଖୋଲାଯାଇଥିଲା। ନୂଆ ପମ୍ବନ ସେତୁର କେନ୍ଦ୍ରୀୟ ଲିଫ୍ଟ ସ୍ପାନ୍ର ଲମ୍ବ 72.5 ମିଟର ଥିବାବେଳେ ଜାହାଜ ଚଳାଚଳ ପାଇଁ ଏହି ସ୍ପାନ୍କୁ 17ରୁ 22 ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଠାଯିବାର ବ୍ୟବସ୍ଥା ରହିଛି। ମଦୁରାଇ ଡିଭିଜନର ରେଳ ଅଧିକାରୀମାନେ ଆକାଶବାଣୀକୁ କହିଛନ୍ତି, ସେତୁର ସୁରକ୍ଷା ଓ ଦୀର୍ଘସ୍ଥାୟିତ୍ୱକୁ ଦୃଷ୍ଟିରେ ରଖି କେବଳ 99ଟି ଆପ୍ରୋଚ୍ ଭିଡ଼ର ପାଇଁ

0: 3000 ଟନ୍ ଅଧିକ ଇସ୍ପାତ ବ୍ୟବହାର ହୋଇଛି। ଲିଫ୍ଟ ସ୍କାନକୁ 54ଟି ଇସ୍ପାତ ଖଣ୍ଡରେ ନିର୍ମାଣ କରି 168ଟି ୱେଲ୍ଡ ମାଧ୍ୟମରେ ଯୋଡ଼ାଯାଇଛି। ଜାପାନର କାଗାମି ଗହରଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ମହିଳା ହକିରେ ଭାରତ ଚୀନ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ 4-3 ଗୋଲ୍ରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଦକ୍ଷିଣ କୋରିଆ ଓ ମାଲେସିଆ ମଧ୍ୟରେ ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ସହ ଭାରତ ଫାଇନାଲ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ଆଜି ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଅର୍ପଣ। ଗ୍ରାମ ପଞ୍ଚାୟତକୁ ସଶକ୍ତ କରିବା ଏବଂ ଜନସେବାରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜି ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଗ୍ରାମସଭା। ଫ୍ଲାଇ ଦୁବାଇ ଘଟଣାରେ ଭାରତୀୟ ନାଗରିକ କ୍ୟାପ୍ଟେନ୍ ସ୍ମିଥ୍ ମାଛରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା। ଏବଂ ଏସୀୟ କ୍ରୀଡ଼ା ମହିଳା ହକି ପ୍ରତିଯୋଗିତାରେ ଆଜି ଭାରତ ଓ ଚୀନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବାରିପଦା।

0: ପ୍ଲାଣ୍ଟ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସନ୍ତାଳିଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନରେ ବାହାଦୁର ଚରଣ ହାଁସଦା।

0: ସନ୍ତାଳି କ୍ଲାସ୍ ହେଲା। ଉପସ୍ଥାପନାରେ ଥିଲେ ଭାଦୁଚରଣ ହାସ୍ତା।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ବାରିପଦା ଶୁଣନ୍ତୁ ଏକ ସୁଗମ ସଙ୍ଗୀତ। କଣ୍ଠ ଦେଇଛନ୍ତି ସୁବାସ ଦାସ, ଗୀତ ରଚନା କରିଛନ୍ତି ପ୍ରସନ୍ନ କୁମାର ସମଲ।

ସୁଗମ ସଙ୍ଗୀତ ଶୁଣିଲେ କଣ୍ଠ ଦେଇଥିଲେ ସୁବାସ ଦାସ, ଗୀତ ରଚନା କରିଥିଲେ ପ୍ରସନ୍ନ କୁମାର ସାମଲ। ଆକାଶବାଣୀ ବାରିପଦା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି FM ବ୍ୟାଣ୍ଡରେ 102.1।

ମେଗାହର୍ଟ୍ସ ଯୋଗେ ସମୟ ସକାଳ 8 ବଜିବାକୁ ଯାଉଛି। କିଛି ସମୟ ମଧ୍ୟରେ ସମାଚାର ପ୍ରଭାତ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସ୍ଲାମ୍ସ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ମେଗାହର୍ଟ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜିର ଗୀତାଞ୍ଜଳି। ସାରା ଜଗତରେ ପୁଣ୍ୟଭୂମି ଭାରତବର୍ଷ କେତେ ସାଧୁ ସନ୍ଥ ଓ ସନ୍ନ୍ୟାସୀମାନଙ୍କର ତପଭୂମି ରୂପରେ ଖ୍ୟାତି ଅର୍ଜନ କରିଛି। ରାମାୟଣ, ମହାଭାରତ, ଗୀତା, ଭାଗବତ ସବୁ ଏ ମାଟିରେ ହିଁ ସୃଷ୍ଟି। ଏ ମାଟିରେ ଜନ୍ମ ହୋଇ ସ୍ୱାମୀ ବିବେକାନନ୍ଦ ସାରା ଦୁନିଆକୁ ଦେଖାଇଥିଲେ ଆଲୋକର ପଥ। ଭାରତମାତାର କୋଳମଣ୍ଡନ କରି ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ 1869 ମସିହା ଅକ୍ଟୋବର ମାସ 2 ତାରିଖରେ ଗୁଜରାଟର କାଥିଆୱାଡ ଜିଲ୍ଲା ଅନ୍ତର୍ଗତ ପୋରବନ୍ଦରଠାରେ ଜନ୍ମ ନେଇଥିଲେ ଜଣେ ସାଧାରଣ ବାଳକ, ନା ତାଙ୍କର ମୋହନ ଦାସ। ପିଲାଟି ଦିନରୁ ଶ୍ରବଣ କୁମାର ଓ ପ୍ରଭୁ ରାମଚନ୍ଦ୍ରଙ୍କର ଆଦର୍ଶରେ ଅନୁପ୍ରାଣିତ ମୋହନ ଦାସ ପରବର୍ତ୍ତୀ ସମୟରେ ନିଜର ଅସାଧାରଣ ତ୍ୟାଗ ଓ ବ୍ୟକ୍ତିତ୍ୱ ଯୋଗୁଁ ଜଣେ ମହାମାନବର ଆସନ ଅଳଙ୍କୃତ କରିପାରିଥିଲେ। ଅତ୍ୟାଚାରୀ ଇଂରେଜ ଶାସନ କବଳରେ ଭାରତବାସୀ ଅତିଷ୍ଠ ହୋଇପଡ଼ିଥିବା ବେଳେ ତାଙ୍କର ନେତୃତ୍ୱ ଦେଇଥିଲା ଭାରତବାସୀଙ୍କୁ ଏକ ନୂଆ ରାସ୍ତା। ସ୍ୱାଧୀନତାର ମଙ୍ଗ ଧରି ସେ ଛାଇ ଯାଇଥିଲେ କୋଟି କୋଟି ଭାରତବାସୀଙ୍କ ହୃଦୟରେ। ସାରା ଭାରତବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖି ସେ ପାଲଟି ଯାଇଥିଲେ ମୁକୁଟବିହୀନ ସମ୍ରାଟ। ସତ୍ୟ ଓ ଅହିଂସାକୁ ଆଦର୍ଶ କରି ସେ ଝାସ ଦେଇଥିଲେ ସ୍ୱାଧୀନତାର ଅନଳରେ। ବିଶ୍ୱକବି ରବୀନ୍ଦ୍ରନାଥ ତାଙ୍କୁ ନାମ ଦେଇଥିଲେ ମହାତ୍ମା। ଆଜି ତାଙ୍କର ପବିତ୍ର ଜନ୍ମତିଥିରେ ତାଙ୍କ ଜୀବନୀ ଓ ଆଦର୍ଶକୁ ନେଇ ଗୀତାଞ୍ଜଳିରେ ବିଶେଷ ଉପସ୍ଥାପନା।

0: କରନ୍ତୁ, ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ, ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଅଠରଶହ ପଞ୍ଚାଅଶୀରେ ଗାନ୍ଧିଜୀଙ୍କର ପ୍ରଥମ ପୁତ୍ର ସନ୍ତାନ ଜନ୍ମ ନେଇଥିଲେ ଏବଂ କିଛିଦିନ ମଧ୍ୟରେ ମୃତ୍ୟୁବରଣ କରିଥିଲେ। ତାପରେ ଗାନ୍ଧିଜୀଙ୍କର ହରିଲାଲ, ମନିଲାଲ, ରାମଦାସ ଓ ଦେବଦାସ ନାମରେ ଚାରୋଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ। 1887 18 ବର୍ଷ ବୟସରେ ଅହମ୍ମଦାବାଦ ହାଇସ୍କୁଲରୁ ଶିକ୍ଷା ସମାପ୍ତି ପରେ 1888 ଭାବନଗରର ଶାମଲ ଦାସ ଡିଗ୍ରୀ କଲେଜରେ ନାମ ଲେଖାଇଥିଲେ। ତାପରେ ସେ ଓକିଲାତି ପଢ଼ିବା ପାଇଁ ବିଲାତ ଯାଇଥିଲେ। ଏଥିରେ ତାଙ୍କର ବଡ଼ ଭାଇ ଲକ୍ଷ୍ମୀଦାସ ସାହାଯ୍ୟ ଓ ସମର୍ଥନ ମଧ୍ୟ କରିଥିଲେ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ଅଠର ଶହ 91 ମସିହାରେ 22 ବର୍ଷ ବୟସରେ ସେ ପ୍ରଥମ ଓକିଲାତି ଆରମ୍ଭ କରିଥିଲେ। 1893 ମସିହାରେ ତାଙ୍କ ବନ୍ଧୁଙ୍କର ଏକ ମୋକଦ୍ଦମା ଲଢ଼ିବା ପାଇଁ ସେ ଦକ୍ଷିଣ ଆଫ୍ରିକା ଯାତ୍ରା କଲେ। ସେଠାରେ ତାଙ୍କର ଜୀବନ

ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଇଂରେଜ ଉପନିବେଶବାଦ ଓ ବର୍ଣ୍ଣବୈଷମ୍ୟ ନୀତିର ଶିକାର ହେଲେ ସେ ହେଲେ ଚୁପ୍ ହୋଇ ବସି ନ ରହି ସ୍ୱାଧୀନଚେତା ଗାନ୍ଧିଜୀ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଏକଦା ଟ୍ରେନ୍ରେ ଗୋରାଲୋକଙ୍କ ପାଇଁ ଉଦ୍ଦିଷ୍ଟ ବଗିରେ ଗାନ୍ଧିଜୀ ଯାତ୍ରା କରୁଥିବା ସମୟରେ ଇଂରେଜମାନେ ଏହାର ବିରୋଧ କରିଥିଲେ ଆଉ ଗାନ୍ଧିଜୀଙ୍କୁ ରେଳରୁ ଓହ୍ଲାଇ ଯିବାକୁ ବାରମ୍ବାର ତାଗିଦ କରିଥିଲେ। ମାତ୍ର ଗାନ୍ଧିଜୀ ଏହାର ଦୃଢ଼ ପ୍ରତିବାଦ କରିବାରୁ ତାଙ୍କୁ ପିଟର ମରିଜବର୍ଗ ଷ୍ଟେସନରେ ଜୋର ଜବରଦସ୍ତ ଓହ୍ଲାଇ ଦିଆଯାଇଥିଲା। ଏଥିରେ ଅତିଷ୍ଠ ହୋଇ ସେ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିବା ପାଇଁ ସେଠାରେ ପ୍ରବାସୀ ଭାରତୀୟମାନଙ୍କୁ ଏକଜୁଟ୍ କରି ନାଟାଲ ଇଣ୍ଡିଆନ୍ କଂଗ୍ରେସ ଗଠନ କରିଥିଲେ।

0: हे प्रभु, ए मासरे भी एते इलेक्ट्रिक बिल केमिति देबी?
1: अरे राजू भाई, पीएम सूर्य घर योजना रो यूएलए मॉडल थाउ थाउ तोर एते चिंता काहे कि जे? मु तो मो घरे सोलार लगाई देलिनी, बिजली बिल टेंशन रो मु पूरा मुक्ति।
0: सतरे भाई?
1: हां भाई, मात्र 1875 टंका रे पुणी एथिरे वार्षिक 5000 टंका पर्यंत बिजली बिल रे संचय हेबो, ता सह 5 वर्ष जाए मेंटेनेंस खर्च भी नहीं।
2: आज्ञा हां, आज ही अधिक सूचना पाई निकटस्थ विद्युत कार्यालय अथवा 1800345718 रे जोगाजोग करंतु।
3: ଗାନ୍ଧିଜୀଙ୍କ ପ୍ରଚେଷ୍ଟାରେ 1914 ମସିହାରେ ଆଫ୍ରିକୀୟମାନେ ଭୋଟ ଦେବାର ଅଧିକାର ହାସଲ କରିଥିଲେ। 1915 ମସିହାରେ ଗୋପାଳକୃଷ୍ଣ ଗୋଖଲେଙ୍କ ଅନୁରୋଧ କ୍ରମେ ସେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ। ଗୋପାଳକୃଷ୍ଣ ଗୋଖଲେଙ୍କୁ ତାଙ୍କର ରାଜନୈତିକ ଗୁରୁ ଭାବେ ଗ୍ରହଣ କରି ଭାରତୀୟ ମୁକ୍ତି ସଂଗ୍ରାମର ମୂଳଦୁଆ ସ୍ଥାପନ କଲେ। ଭାରତୀୟମାନଙ୍କ ମନରେ ଆତ୍ମବିଶ୍ୱାସ ଭରିଦେଇ ସେମାନଙ୍କୁ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଏକତା ସୂତ୍ରରେ ବାନ୍ଧି ରଖେ।

ଲାଲ ବାହାଦୁର ଶାସ୍ତ୍ରୀଙ୍କର 125ତମ ପୁଣ୍ୟ ଜନ୍ମତିଥି। ପିଲାଟି ଦିନରୁ ପିତାଙ୍କୁ ହରାଇଥିବା ଲାଲ ବାହାଦୁର ତାଙ୍କ ଅଜା ହଜାରିଲାଲ ଆଉ ମା ରାମଦୁଲାରୀଙ୍କ ସ୍ନେହରେ ବଢ଼ି ହୋଇପାରିଥିଲେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ବାଲ୍ୟକାଳରେ ଅନେକ ଅଭାବ ଅନଟନ ମଧ୍ୟରେ ପ୍ରତିପାଳିତ ଲାଲ ବାହାଦୁର ପରବର୍ତ୍ତୀ ସମୟରେ ପାଲଟି ଯାଇଥିଲେ ଜଣେ ମହାନ ଲୋକନାୟକ। ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପାକିସ୍ତାନ ସହ ଯୁଦ୍ଧର ଅପୂର୍ବ ସଫଳତା ପରେ ପରେ ସେ ବୀର ସୈନିକ ଓ କୃଷକମାନଙ୍କର ଦେଶ ପ୍ରତି ଅବଦାନକୁ ଉପଲବ୍ଧି କରି ନାରା ଦେଇଥିଲେ ଜୟ ଯବାନ ଜୟ କିଷାନ। ଆଜି ସେହି ଶାନ୍ତିର ଅଗ୍ରଦୂତ ଶାସ୍ତ୍ରୀଜୀଙ୍କୁ ସାରା ଭାରତବାସୀ ନମନ କରୁଛନ୍ତି।

0: 1920ର ଅସହଯୋଗ ଆନ୍ଦୋଳନ ଏବଂ 1930ର ଆଇନ ଅମାନ୍ୟ ଆନ୍ଦୋଳନ ପରେ ପରେ ଭାରତର ଶିଶୁ ସ୍ୱାଧୀନତା ସଂଗ୍ରାମ 1942ର ଭାର ଛାଡ଼ ଆନ୍ଦୋଳନ, ଗାନ୍ଧିଜୀ ଡାକରେ ଥିଲେ କର ଅବା ମୋର, ଦୋହଲିଗଲା ବ୍ରିଟିଶ ଶାସନ ପଦ୍ଧତି, ଖୋଲିଗଲା ଭାରତର ସ୍ୱାଧୀନତାର ରାସ୍ତା, ଇଂରେଜ ସରକାରର ପାଶବ ନୀତି ଗାନ୍ଧିଜୀଙ୍କର ସତ୍ୟ ଓ ଅହିଂସା ନୀତି ନିକଟରେ ହାର ମାନିଥିଲା। ଶେଷରେ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଭାରତ ଦେଖିଥିଲା ସ୍ୱାଧୀନତାର ଆଲୋକ। ନୂତନ ପ୍ରଭାତର ନୂତନ ଆଲୋକରେ ଉଦ୍ଭାସିତ ହୋଇ ଉଠିଥିଲା ଭାରତବର୍ଷ। ଆଜି ବି ମନେ ପଡ଼େ ତାଙ୍କର ସେହି ଅମର ବାଣୀ।
1: मेरी व्याख्या की स्वराज में तो हम एक दूसरे को भाई भाई समझ कर बैठे, हमारे दुश्मन कौन हो सकते हैं? हम तो दुनिया में किसी को दुश्मन बनाना नहीं चाहते, हम किसी को दुश्मन बनना नहीं चाहते, वो मेरे स्वराज की व्याख्या बन जाती है।

ଆସନ୍ତୁ, ଆଜି ଏହି ଦୁଇ ମହାନ ଆତ୍ମାଙ୍କର ଜନ୍ମତିଥିରେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ଗଢ଼ିବା ତାଙ୍କର ସ୍ୱପ୍ନର ରାମରାଜ୍ୟ, ଏକ ସ୍ୱଚ୍ଛ ଭାରତବର୍ଷ ଯେଉଁଠି ନଥିବ ଜାତି ବର୍ଣ୍ଣ ଧର୍ମର ଭେଦଭାବ, ଥିବ କେବଳ ଶାନ୍ତି, ମୈତ୍ରୀ ଆଉ ଏକତା।

ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ

0: ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଏଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: ഏതവളജായ് കാര്യക്രമറിയിലെക്കുറിച്ചുള്ള അയലു ആകാശവാണി വിവിധ ഭാരതി പ്രസാരണ ശുഭത്തിലേരു ആകാശവാണി ബരിപദ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚହଲା। ଆଜି ଏଥିରେ ରହିଛି ଚାଙ୍ଗୁ ଗୀତ। ପରିବେଷଣ କରିଛନ୍ତି ସୁଦର୍ଶନ ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ। ତେବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚହଲାରେ ଚାଙ୍ଗୁ ଗୀତ।
2: ନମ ନମ ସିମିଳି ପାହାଡ 18 ଦେଉଳ ଜୟ ବଡ଼ାମ ଜୟ ବଡ଼ାମ ଜୟ ବଡ଼ାମ।

କାର୍ଯ୍ୟକ୍ରମ ଚହଲାରେ ଶୁଣୁଥିଲେ ଚାଙ୍ଗୁ ଗୀତ ପରିବେଷଣ କରିଥିଲେ ଶିଳ୍ପୀ ସୁଦର୍ଶନ ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଦିନ 12:30 ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ଆଜି ହେଉଛି ଗାନ୍ଧୀ ଜୟନ୍ତୀ, ଦେଶର ଜନକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ପୁଣ୍ୟ ଜନ୍ମ ଦିବସ। ଅହିଂସା ଭଳି ଅସ୍ତ୍ର ସାହାଯ୍ୟରେ ସେ 200 ବର୍ଷ ଧରି ଶାସନ କରୁଥିବା ବ୍ରିଟିଶ ସରକାରକୁ ଏ ଦେଶ ମାଟି ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲେ। ତାଙ୍କର ଏହି ଉଦ୍ୟମ ଯୋଗୁଁ ଏ ଦେଶ ସ୍ୱାଧୀନତା ପାଇଥିଲା, ଯାହାକି ବିଶ୍ୱ ଇତିହାସର ଏକ ବିରଳ ଘଟଣା। ବିନା ରକ୍ତପାତରେ ଯେ ଗୋଟିଏ ଦେଶ ସ୍ୱାଧୀନ ହୋଇପାରେ, ଏ କଥା ବିଶ୍ୱବାସୀଙ୍କୁ ଚକିତ କରିଥିଲା। ସତରେ ଦୃଢ଼ତା, ନିଷ୍ଠା, ଏକାଗ୍ରତା ଏବଂ ସର୍ବୋପରି ଦେଶ ମାତୃକା ପାଇଁ ସମର୍ପଣ ଭାବ ହିଁ ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରେ, ତାହାର ଏହା ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ଏଇଠି ଆଉ ଗୋଟିଏ କଥା, ଗାନ୍ଧିଜୀ ଯେ କେବଳ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ ତା ନୁହେଁ, ଆମ ଦେଶରେ ଥିବା ଜାତିପ୍ରଥା, ଭେଦାଭେଦ, ଛୁଆଁ ଅଛୁଆଁ ପରି ସମାଜର ଅନେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ମଧ୍ୟ ସଂଗ୍ରାମ ଜାରି ରଖିଥିଲେ। କାରଣ ସେ ଜାଣିଥିଲେ, ଆମେ ଯଦି ଭେଦାଭେଦ, ଛୁଆଁ ଅଛୁଆଁ ଭୁଲି ଏକତା ସୂତ୍ରରେ ବାନ୍ଧି ନ ହେବା, ତେବେ କେବେ ହେଲେ ବ୍ରିଟିଶମାନଙ୍କୁ ଏ ଦେଶରୁ ବିତାଡ଼ିତ କରିପାରିବା ନାହିଁ, ଅନ୍ୟମାନଙ୍କ ତୁଳନାରେ ଆମ ଦେଶ ବିକାଶ ପଥରେ ଆଗେଇ ପାରିବ ନାହିଁ।

0: ତାଙ୍କର ଆହ୍ୱାନରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦେଶର ଆବାଳ ବୃଦ୍ଧ ବନିତା ସ୍ୱାଧୀନତା ସଂଗ୍ରାମରେ ଛାସ ଦେଇ ଦୁନିଆକୁ ଅହିଂସା ଏବଂ ଏକତାର ବଳ ସମ୍ପର୍କରେ ସୂଚାଇ ଦେଇଥିଲେ। ଆଜି ଆମେ ଏକବିଂଶ ଶତାବ୍ଦୀରେ ପାଦ ଥାପିଲେଣି ସତ, ହେଲେ ଆମ ସମାଜରେ ଏହି ଭେଦାଭେଦ ଭାବ ଏବେ ବି ରହିଛି। ଜାତିର ଗୌରବ ପରିବାର ନାମରେ ଅନେକ କୁସଂସ୍କାର ଅନ୍ଧବିଶ୍ୱାସକୁ ମଣିଷ ଆଜି ମଧ୍ୟ ଜାବୁଡ଼ି ଧରିଛି। ଆମେ ନିଜକୁ ଯେତେ ଆଧୁନିକ କହିଲେ ମଧ୍ୟ ଆମ ମନରେ ସେହି ପୁରୁଣା ଯୁଗର କୁସଂସ୍କାର ବସାବାନ୍ଧି ରହିଯାଇଛି, ଯାହାକି ଆମ ଦେଶର ବିକାଶ ପଥରେ ଏକ ବିରାଟ ପ୍ରତିବନ୍ଧକ ସାଜି ଠିଆ ହୋଇଛି। ତେବେ ଏ ସମ୍ପର୍କରେ ଆଜି ଆଲୋଚନାଟିଏ ରହିଛି, ଅସ୍ପୃଶ୍ୟତା ଦୂରୀକରଣ ଓ ସୁସ୍ଥ ସମାଜ। ଆଉ ଆଲୋଚନା କରୁଛନ୍ତି ସଂଯୁକ୍ତ ମହାନ୍ତି, ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆମେ ତ ଏବେ ଏକବିଂଶ ଶତାବ୍ଦୀରେ ପାଦ ଦେଲେଣି, ତଥାପି ଆମ ମନରେ ଅନେକ କୁସଂସ୍କାର ଭରି ରହିଛି। ଏଇ ଅସ୍ପୃଶ୍ୟତା କହିଲେ ଆମେ କଣ ବୁଝିବା?
1: ବର୍ତ୍ତମାନ ଯୁଗରେ ବିଜ୍ଞାନ ଏତେ ଚମତ୍କାରିତା ଦେଖାଇବା ସତ୍ତ୍ୱେ ଅନେକ ସାମାଜିକ କୁସଂସ୍କାର ଓ ବିଧିବିଧାନର ସେ ଦାସତ୍ୱ ସ୍ୱୀକାର କରିଛି। ଏହି କୁସଂସ୍କାର ମଧ୍ୟରୁ ଅସ୍ପୃଶ୍ୟତା ହେଉଛି ଗୋଟିଏ। ଅସ୍ପୃଶ୍ୟତା କହିଲେ ଆମେ ଛୁଆଁ ଛୁଇଁ, ଜାତି ଅଜାତି, କଳା ଗୋରା, ଧନୀ ଦରିଦ୍ର ଏସବୁକୁ ଆମେ ବୁଝିଥାଉ।
0: ଏହି ଅସ୍ପୃଶ୍ୟତାର ସମାଜ ଉପରେ କିଭଳି ଭାବରେ ପ୍ରଭାବ ପଡୁଛି?
1: କାହିଁକି ପ୍ରାଚୀନ ଯୁଗରୁ ମାନବ ସମାଜରେ ଅସ୍ପୃଶ୍ୟତା ସୃଷ୍ଟି ହୋଇ ଏ ପର୍ଯ୍ୟନ୍ତ ଚଳି ଆସିଥିବାର ଲକ୍ଷ୍ୟ କରାଯାଉଛି। ବେଦ ଓ ପୁରାଣ ମାନଙ୍କରେ ସ୍ପୃଶ୍ୟ ଓ ଅସ୍ପୃଶ୍ୟ ଜାତିର ବର୍ଣ୍ଣନା ଅଛି। ଅସୁରମାନଙ୍କର ବିନାଶ ପାଇଁ ଦେବତାମାନେ ଆବିର୍ଭୂତ ହୋଇଛନ୍ତି। ଅସ୍ପୃଶ୍ୟ ସବରୀ ହାତରୁ ପ୍ରଭୁ ରାମଚନ୍ଦ୍ର ଫଳ ଖାଇବା, ଦଳିତ ଧୀବରର ନୌକାରେ ପାର ହୋଇ ତାକୁ ଉଦ୍ଧାର କରିବା ପ୍ରଭୃତି ବହୁ ଉପାଖ୍ୟାନ ପୁରାଣରେ ଦେଖିବାକୁ ମିଳେ। ଆର୍ଯ୍ୟମାନେ ଅନାର୍ଯ୍ୟ ତଥା ଦ୍ରାବିଡ଼ମାନଙ୍କୁ ହୀନ ଦୃଷ୍ଟିରେ ସର୍ବଦା ଦେଖିଆସିଛନ୍ତି। ଅସ୍ପୃଶ୍ୟତା ଯେ କେବଳ ଛୁଆଁଛୁଇଁ ମଧ୍ୟରେ ସୀମିତ ତାହା ନୁହେଁ, ଏହା ବିଭିନ୍ନ ପ୍ରକାରର, ଯେପରି ଧନୀ ଗରିବ, କଳା ଗୋରା, ଜାତି ଅଜାତି, ଧର୍ମ ଓ ଧର୍ମଗୁରୁ। ଆମ ସମାଜରେ କାଳକ୍ରମେ ସ୍ୱାର୍ଥାନ୍ଧ, ସୁବିଧାବାଦୀ, ସବର୍ଣ୍ଣ ଲୋକମାନେ ସମାଜରେ ଅଧିଷ୍ଠିତ ହେଲେ। ସେମାନେ ଶୂଦ୍ରମାନଙ୍କୁ ଅସ୍ପୃଶ୍ୟ ଓ ଅଛୁଆ ଜାତି ବୋଲି ବିବେଚନା କଲେ। ସେମାନଙ୍କୁ ସାମାଜିକ ବାସନ୍ଦ କରାଗଲା, ଯେମିତିକି ମନ୍ଦିରରେ ପ୍ରବେଶ କରିବାକୁ ନିଷେଧ କରାଗଲା, ସର୍ବସାଧାରଣ ପୋଖରୀରେ ସେମାନଙ୍କୁ ସ୍ନାନ କରିବାକୁ ବାରଣ କରାଗଲା, ସାମାଜିକ ନ୍ୟାୟରୁ ମଧ୍ୟ ବଞ୍ଚିତ କରାଗଲା। ଯେଉଁଠାରେ ଉଚ୍ଚ ଜାତିର ଲୋକମାନେ କୂଅରୁ ପାଣି ବ୍ୟବହାର କରନ୍ତି, ସେଠୁ ଉଚ୍ଚ ଜାତିର ଲୋକମାନଙ୍କୁ ପାଣି ନେବା ପାଇଁ ମନା କରାଯାଉଥିଲା। ସବର୍ଣ୍ଣମାନଙ୍କ ରାସ୍ତାରେ ମଧ୍ୟ ସେମାନଙ୍କୁ ଚାଲିବାକୁ ଦିଆଯାଉନଥିଲା, ଶାରୀରିକ ଓ ମାନସିକ ଦଣ୍ଡ ମଧ୍ୟ ଦିଆଯାଉଥିଲା। ପୁନେଇ ପର୍ବ, ଜାନି ଯାତ୍ରା, ତାଙ୍କ ଭୂମିକାକୁ ସେମାନେ ଗୌଣ କରି ରଖୁଥିଲେ। ସ୍ୱତନ୍ତ୍ର ସ୍ଥାନରେ ସେମାନଙ୍କୁ ବସବାସ କରିବାକୁ ଦିଆଯାଉଥିଲା। ମନେକର ଗ୍ରାମର ଆରମ୍ଭରେ ସେମାନେ ରହିଲେ, ସେମାନଙ୍କୁ ଗାଁର ଶେଷ ମୁଣ୍ଡରେ ରହିବା ପାଇଁ ସ୍ଥାନ ଦିଆଯାଉଥିଲା। ସବର୍ଣ୍ଣମାନଙ୍କର ଅସବର୍ଣ୍ଣମାନଙ୍କର ଛାଇ ପଡ଼ିବ ଭାବି ସେଟା ଛୁଆଁ ହେଇଯାଉଥିଲେ ସେମାନେ, ତେଣୁ ସେମାନେ ଏକା ସାଙ୍ଗରେ ଯିବା ଆସିବା କରୁନଥିଲେ। ଗୀତା, ଭାଗବତ ଏବଂ ପୁରାଣ ଶୁଣିବାର ଅଧିକାର ମଧ୍ୟ ତାଙ୍କର ନଥିଲା। ଛୁଇଁ ଦେଲେ ସବର୍ଣ୍ଣମାନେ ଛୁଆଁ ହେଇଯାଉଥିଲେ ଏବଂ ସ୍ନାନ କରି ଶୌଚ ଆଦି କରୁଥିଲେ। ପ୍ରାଚୀନ କାଳରେ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନାନା ପ୍ରକାର ପ୍ରତିବନ୍ଧକ ସୃଷ୍ଟି ହେଲା, ଯାହାଫଳରେ କର୍ମଭିତ୍ତିକ ଗୋଷ୍ଠୀର ସୂତ୍ରପାତ ହେଲା। ଯଜ୍ଞ ଇତ୍ୟାଦି ପୂଜାପାଠ ଯେଉଁମାନେ କଲେ ତାଙ୍କୁ ବ୍ରାହ୍ମଣ କୁହାଗଲା, ଯୁଦ୍ଧ ଯେଉଁମାନେ କରିଲେ ସେମାନଙ୍କୁ କ୍ଷତ୍ରିୟ କୁହାଗଲା, ଆଉ ବାଣିଜ୍ୟ ବ୍ୟବସାୟ ଯେଉଁମାନେ କଲେ ସେମାନଙ୍କୁ ବୈଶ୍ୟ, ଏବଂ ଏହି ତିନି ଜାତିର ଯେଉଁମାନେ ସେବା କଲେ ତାଙ୍କୁ ଶୂଦ୍ର ବୋଲି କୁହାଗଲା। ଯେତେବେଳେ ଜାତି ପ୍ରଥା ସୃଷ୍ଟି ହେଇଥିଲା ସେତେବେଳେ କିନ୍ତୁ ଅସ୍ପୃଶ୍ୟତା ନଥିଲା, ତାପରେ ଧୀରେ ଧୀରେ ଅସ୍ପୃଶ୍ୟତା ଆଡ଼କୁ ଗତି କଲା, ଆଉ ଉଚ୍ଚ ବର୍ଣ୍ଣର ଜାତି, ନୀଚ ବର୍ଣ୍ଣ ବା ଶୂଦ୍ର ଜାତିଙ୍କୁ ହୀନ ଦୃଷ୍ଟିରେ ଦେଖି।
0: ଏହି ଅସ୍ପୃଶ୍ୟତା ଦୂର କରିବା ପାଇଁ ଗାନ୍ଧିଜୀଙ୍କର କିଭଳି ଭୂମିକା ରହିଥିଲା?
1: ଗାନ୍ଧିଜୀଙ୍କର ଭୂମିକା ବହୁତ ବଳିଷ୍ଠ ଥିଲା। ସେ ଅସ୍ପୃଶ୍ୟତା ନିବାରଣ ଦିଗରେ ଖୁବ୍ ପଦକ୍ଷେପ ଗ୍ରହଣ କରିଥିଲେ, ନିମ୍ନ ବର୍ଗର ଲୋକମାନଙ୍କୁ ହରିଜନ ଉପାଧିରେ ଭୂଷିତ କରିଥିଲେ। ମହାତ୍ମା ଗାନ୍ଧୀ ଏହିସବୁକୁ ତୀବ୍ର ସମାଲୋଚନା କରି ସମାଜକୁ କଳଙ୍କମୁକ୍ତ କରିବା ପାଇଁ ସଫଳ ପଦକ୍ଷେପ ନେଇଥିଲେ, ଆଉ ସେମାନଙ୍କୁ ମଧ୍ୟ ଭଗବାନଙ୍କ ସନ୍ତାନ ବୋଲି ଅଭିହିତ କରିଥିଲେ। ତାଙ୍କ ପ୍ରେରଣାରେ ଅନେକ କର୍ମୀ ଉଦ୍ବୁଦ୍ଧ ହେଲେ। ଗାନ୍ଧିଜୀ ତାଙ୍କର ଅନୁଗାମୀମାନଙ୍କୁ ନେଇ ଏହି ଦଳିତ ବର୍ଗର ଲୋକମାନଙ୍କର ଉନ୍ନତି କଳ୍ପେ କିପରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଖାଲି ଯେ ମହାତ୍ମା ଗାନ୍ଧୀ ଏଥିପାଇଁ ଚେଷ୍ଟା ଚଳାଇଥିଲେ ତାହା ନୁହେଁ, ସ୍ୱାମୀ ବିବେକାନନ୍ଦ ମଧ୍ୟ ଅସ୍ପୃଶ୍ୟତାକୁ ସମାଜର କଳା ଛାଇ ବୋଲି ପ୍ରକାଶ କରିଥିଲେ। ସେହିଭଳି ସ୍ୱାମୀ ଦୟାନନ୍ଦ

0: ସରସ୍ୱତୀ ଅସ୍ପୃଶ୍ୟତା ବିରୁଦ୍ଧରେ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲେ। ଭାଷଣ ନୀତିଶିକ୍ଷା ପ୍ରସଙ୍ଗରେ ସେ ଏହାର ତୀବ୍ର ସମାଲୋଚନା କରିଥିଲେ। ଜନଜୀବନରେ ଏହାର ପ୍ରଭାବ ମଧ୍ୟ ଖୁବ୍ ପଡ଼ିଥିଲା। ଇଂରେଜ ଶାସନ କାଳରେ ରାଜା ରାମମୋହନ ରାୟ ବ୍ରହ୍ମ ସମାଜ ପ୍ରତିଷ୍ଠା କରିଥିଲେ। ସେ ବିଭିନ୍ନ ପ୍ରକାର ସାମାଜିକ କୁସଂସ୍କାର ବ୍ରହ୍ମ ସମାଜ ପ୍ରତିଷ୍ଠା କରି ଦୂର କରିଥିଲେ। ଅନ୍ଧବିଶ୍ୱାସ କୁସଂସ୍କାରକୁ ସେ ବହୁତ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ। ସତୀଦାହ ପ୍ରଥା ଆଉ ଏଇ ଯେଉଁ ଅସ୍ପୃଶ୍ୟତା ନିବାରଣ ଏହା ପାଇଁ ମଧ୍ୟ ବହୁତ ବଳିଷ୍ଠ ପଦକ୍ଷେପ ନେଇଥିଲେ। ଆଗରୁ ଛୋଟ ବେଳେ ଛୁଆଙ୍କୁ ସବୁ ବିବାହ କରିଦେଉଥିଲେ, ତାପରେ ତାର ବୟସ ଠିକ ଉପନୀତ ହେଲା ବେଳକୁ, ଯୁବକ ବୟସ ଆସିଲା ବେଳକୁ ମନେକର ତା ସ୍ୱାମୀ ମରିଯାଉଥିଲେ। ବହୁତ ପ୍ରକାର କୁସଂସ୍କାର ଯୋଗୁଁ ସେ କଷ୍ଟ ଭୋଗୁଥିଲା। ତେଣୁ ସମାଜରେ ତାକୁ ଦୂର କରିବେ ସେ ସେଥିପାଇଁ ବହୁତ ଚେଷ୍ଟା ଚଳାଇଥିଲେ ଏବଂ ଏହାର ନିରାକରଣ କରିବା ପାଇଁ ସରକାରଙ୍କ ନିକଟରେ ପ୍ରତିବାଦ ମଧ୍ୟ କରିଥିଲେ। ବିଭିନ୍ନ ସଭା ସମିତି ମାଧ୍ୟମରେ ଏହାର କୁପରିଣାମ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।
1: ଏହି ଅସ୍ପୃଶ୍ୟତା ପଛରେ କି କାରଣ ରହିଛି?
0: ମନୁଷ୍ୟର ଅଜ୍ଞତା ହେଉଛି ଏହାର ପ୍ରଧାନ କାରଣ, ଯାହାକି ଅନ୍ଧବିଶ୍ୱାସ କୁସଂସ୍କାରକୁ ଜନ୍ମ ଦେଇଥାଏ। ବିଭିନ୍ନ କାରଣରୁ ଏହା ଅଙ୍କୁରିତ ହୋଇ କ୍ରମେ ଅସ୍ଥି ମଜାଗତ ହୋଇଯାଏ, ତାହାପରେ ଏହା ବଂଶାନୁକ୍ରମିକ ହୋଇଯାଇଥାଏ। ଅଜ୍ଞତା ପାଇଁ ଶାସ୍ତ୍ରରେ ଲେଖାର ସବୁ ଠିକ ଭାବରେ ପ୍ରୟୋଗ ନ କରି ଭୁଲ ଅର୍ଥ କରି କୁସଂସ୍କାରର ବଶବର୍ତ୍ତୀ ହୁଏ। ସମାଜର ପ୍ରତିପତ୍ତିଶାଳୀ ଗୋଷ୍ଠୀମାନଙ୍କର ପ୍ରଭାବ ବିସ୍ତାର ଦ୍ୱାରା ମଧ୍ୟ ହୋଇଥାଏ। ରକ୍ଷଣଶୀଳ ମନୋବୃତ୍ତି ଏବଂ ସ୍ଥାଣୁତ୍ୱ, ଯେପରି ଆବଦ୍ଧ ଝର ନୂତନ ଝରର ସମ୍ବନ୍ଧ ହରାଇଲେ ତାହା ପଚିଶଢ଼ି ନାନା ମାରାତ୍ମକ ବ୍ୟାଧି ସୃଷ୍ଟି କରିଥାଏ, ସେହିପରି ସମାଜର ଏହି ସ୍ଥାଣୁତ୍ୱ ନୂତନ ଜ୍ଞାନର ସମ୍ବନ୍ଧ ହରାଇ ନାନାଦି କୁସଂସ୍କାର ଓ ଅନ୍ଧବିଶ୍ୱାସ ସୃଷ୍ଟି କରିଥାଏ।
1: ତେବେ ଏହି ଅସ୍ପୃଶ୍ୟତା ଦୂର କରିବା ପାଇଁ ସରକାର ଏଥିପାଇଁ କଣ କଣ ପଦକ୍ଷେପ ନେଇଛନ୍ତି ବା ସରକାରଙ୍କ ତରଫରୁ ଏଥିପାଇଁ କି ପ୍ରକାର ପଦକ୍ଷେପ ନିଆଯାଇଛି?
0: ଏହି ଅସ୍ପୃଶ୍ୟ ହରିଜନ ଗିରିଜନ ସମ୍ପ୍ରଦାୟ ଲୋକମାନଙ୍କ ଉନ୍ନତି ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନଙ୍କର ପିଲାମାନେ ପଢ଼ିବା ପାଇଁ ସରକାର ବୃତ୍ତି ବ୍ୟବସ୍ଥା କରିଛନ୍ତି। ଛାତ୍ରମାନେ ମାଗଣାରେ ବହି ଓ ପାଠ୍ୟ ଉପକରଣ ପାଉଛନ୍ତି। ସେମାନଙ୍କର ଦରମା ଛାଡ଼ କରାଯାଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ମାଗଣାରେ ନାମ ଲେଖାଇବାର ସୁବିଧା ମଧ୍ୟ ଦିଆଯାଉଛି। ଛାତ୍ରାବାସରେ ରହି ପଢ଼ିବାକୁ ସେମାନଙ୍କୁ ଅଧିକ ବୃତ୍ତି ମଧ୍ୟ ପ୍ରଦାନ କରାଯାଉଛି। ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ କରାଯାଉଛି, ଯାହାଫଳରେ ସେମାନେ କ୍ରମଶଃ ବିଭିନ୍ନ କ୍ଷେତ୍ରରେ ପ୍ରବେଶ କରିପାରୁଛନ୍ତି। ଜାତି ପ୍ରଥାକୁ ବଦଳାଇବା ଧର୍ମ ଜାତୀୟତା ଆଞ୍ଚଳିକ ପାଶ୍ଚାତ୍ୟ ପ୍ରଭାବ ଦ୍ୱାରା ଏହା ସମ୍ପୂର୍ଣ୍ଣ ଦୂରୀକରଣ ହୋଇପାରି ନାହିଁ। ଆନ୍ତର୍ଜାତୀୟ ବିବାହକୁ ମଧ୍ୟ ସରକାରଙ୍କ ତରଫରୁ ବହୁତ ପ୍ରୋତ୍ସାହନ ଦିଆଗଲାଣି। ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଧନରାଶି ପ୍ରଦାନ କରାଯାଉଛି। ଜାତି ପ୍ରଥା ନୈତିକ ଭାବନାକୁ ଅନ୍ଧ କରିଦିଏ। ଜାତି ମରିଗଲାଣି କିନ୍ତୁ ଜାତି ପ୍ରଥା ଅଧିକା ବଳୁଆ ହୋଇ ରହିଛି। ବେତାର ଓ ଦୂରଦର୍ଶନ ମାଧ୍ୟମରେ ଅସ୍ପୃଶ୍ୟତା ନିବାରଣ ସମ୍ପର୍କରେ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ପାଠ୍ୟପୁସ୍ତକରେ ଅସ୍ପୃଶ୍ୟତା ନିବାରଣ ସମ୍ପର୍କୀୟ ଲେଖା ମଧ୍ୟ ସ୍ଥାନ ଦିଆଗଲାଣି। ଅସ୍ପୃଶ୍ୟ ଜାତିର ବହୁ ବୀର ଓ ଭକ୍ତମାନଙ୍କର ଜୀବନ କାହାଣୀ ମଧ୍ୟ ପ୍ରଦତ୍ତ ହେଉଛି।
1: ତେବେ ଏହାକୁ ଦୂର କରିବାକୁ ହେଲେ ନାରୀର କିଭଳି ଭାବରେ ଗୁରୁଦାୟିତ୍ୱ ରହିଛି?
0: ଆମ ପୃଥିବୀରେ ନାରୀର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଗୋଟେ ଯଦି ନାରୀ ଶିକ୍ଷିତ ହୁଏ ସେ ସମ୍ପୂର୍ଣ୍ଣ ସମାଜକୁ ବଦଳାଇ ଦେଇପାରେ। ସମାଜରେ କିମ୍ବା ପରିବାର ଯଦି ପୁରୁଷ ଶିକ୍ଷିତ ହୋଇଥାଏ ସେ ନିଜେ ପ୍ରତିଷ୍ଠିତ ହୁଏ, କିନ୍ତୁ ଗୋଟେ ନାରୀ ଶିକ୍ଷିତ ଓ ସଚେତନ ହେଲେ ସମଗ୍ର ପରିବାରକୁ ବଦଳାଇବା ସହିତ ସମାଜକୁ ମଧ୍ୟ ବଦଳାଇ ଥାଏ, ଦେଶ ଜାତି ସର୍ବଶେଷରେ ପୃଥିବୀର ସମସ୍ତେ ମଧ୍ୟ ବଦଳି ଯାଇପାରନ୍ତି। ମା ହେଉଛି ଶିଶୁର ପ୍ରଥମ ଗୁରୁ, ତେଣୁ ସେ ଯଦି ସଭ୍ୟ ଶିକ୍ଷିତ ହେବ ତାହେଲେ ତାଙ୍କ ପିଲା ମଧ୍ୟ ଆପଣା ଛାଏଁ ଗଢ଼ି ଉଠିବେ। ସେଥିପାଇଁ ନାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଚିତ, ଆଉ ନିଜେ ନିଜକୁ ବେଶୀ ବଦଳାଇବା ଦରକାର। ସବୁ ନାରୀ ଯଦି ନିଜେ ବଦଳିଯିବେ ତାହେଲେ ତାଙ୍କ ପରିବାର ବନ୍ଧୁ ବାନ୍ଧବ ସମସ୍ତଙ୍କ ଉପରେ ପ୍ରଭାବ ପଡ଼ିବ, ତେଣୁ ସମାଜରୁ ମଧ୍ୟ କୁସଂସ୍କାର ଦୂର ହୋଇପାରିବ। ଛୁଆଁ ଅଛୁଆଁ ଭେଦଭାବ ବିଶେଷ କରି ନାରୀ ସମାଜରେ ବେଶୀ ଦେଖିବାକୁ ମିଳିଥାଏ। ପୁରୁଷ ସମାଜ ଯେତିକି ଅସ୍ପୃଶ୍ୟତାକୁ ଗୁରୁତ୍ୱ ଦେଇନଥାଏ କିନ୍ତୁ ଗୋଟେ ନାରୀ ହିଁ ଦେଇଥାଏ, ଇଏ ଆସିଲା ଆମ ବେଡ୍ରେ ବସିଗଲା, ଛୁଆଁ ହେଇଗଲା, କି ସେ ଜାତିର ଲୋକ ତା ସାଙ୍ଗେ ମିଶ ନା, ଏଇଟା ବେଶୀ ନାରୀମାନଙ୍କ ଠାରେ ଦେଖିବାକୁ ମିଳିଥାଏ। ନିମ୍ନ ବର୍ଗର ଲୋକଙ୍କୁ ଘରକୁ ପୁରେଇ ଦିଅନ୍ତି ନାହିଁ, ତାଙ୍କ ସହିତ ବେଶୀ ମିଳାମିଶା ବି କରନ୍ତି ନାହିଁ, ସାଙ୍ଗସାଥି ବି ମଧ୍ୟ ହୁଅନ୍ତି ନାହିଁ, ତାଙ୍କ ନିଜ ଛୁଆଙ୍କୁ ମଧ୍ୟ ଆକଟ କରି ରଖନ୍ତି, ଏଇ ତୁ ତା ସାଙ୍ଗେ ମିଶିବୁନି, ତା ସାଙ୍ଗେ ଟିଫିନ୍ ଖାଇବୁନି, ଏସବୁ ବାରଣ କରିଥାନ୍ତି ନାରୀମାନେ। କିନ୍ତୁ ଆଜିକାଲି ତ ପ୍ରାୟ ସେ ମାନସିକତା ଆଉ ନାହିଁ, କିଛି କିଛି ତଥାପି କେତେକାଂଶରେ ରହିଛି, ତାକୁ ଆମେ କିପରି ଦୂର କରିବା ସେଥିପାଇଁ ଆମେ ନାରୀମାନଙ୍କ ମଧ୍ୟରେ ଯୋଉ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଛି, ବିଭିନ୍ନ NGO ହଉ କି ସଭା ସମିତି, ଏହାଦ୍ୱାରା ମଧ୍ୟ ଦୂରୀକରଣ କରାଯାଇପାରିବ। ଏବେ ସବୁ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ହେଉଛି, ବହୁତ ସବୁ ତ ନାରୀମାନେ ମିଶିକି ସବୁ କରୁଛନ୍ତି, ତାଙ୍କ ମାଧ୍ୟମରେ ମଧ୍ୟ କରାଯାଇପାରିବ। ଏଥିପାଇଁ ଏଇ ଶିକ୍ଷାଟା ବହୁତ ଗୁରୁତ୍ୱପୂର୍ଣ୍ଣ, ତେଣୁ ସମସ୍ତେ ଯଦି ଶିକ୍ଷିତ ହେବା ତାହେଲେ ଆମେ ଠିକ କଣ ଭୁଲ କଣ ଜାଣିପାରିବା। ନିଜେ ନ ପଢିଲେ ଯେତେ ଯିଏ କହିଲେ ବି ଆମେ ସେଟା ଜାଣିପାରିବାନି, ତେଣୁ ଶିକ୍ଷା ଏଥିପାଇଁ ନିତ୍ୟାନ୍ତ ଜରୁରୀ। ଆଉ ପ୍ରଥମେ ନାରୀ

0: ମାନେ ଶିକ୍ଷିତ ହେବାକୁ ପଡିବ। ନାରୀ ଯଦି ଶିକ୍ଷିତ ହେବ ତା ପିଲାଙ୍କୁ ପାଠ ପଢେଇ ପାରିବ, ତାପରେ ପିଲାମାନଙ୍କୁ ପଢିଲେ ଜାଣିଲେ ତାପରେ ସୁଶିକ୍ଷିତ ହୋଇ ସେମାନେ ଦୂରୀକରଣ କରିବେ, ଏ କୁସଂସ୍କାରକୁ ଲୋପ କରିବେ ସମାଜରୁ, ସେଥିପାଇଁ ଅଗ୍ରସର ହେବ। ଆମର ତ ହିନ୍ଦୁ ଧର୍ମରେ ବହୁତ ଦେବାଦେବଙ୍କୁ ବିଶ୍ୱାସ କରନ୍ତି, ତାପରେ ମନ୍ଦିର ମାନଙ୍କରେ ମଧ୍ୟ ଏ ଜାତି ଯିବେନି, ସେ ଧର୍ମର ଲୋକ ଯିବେନି, ଯଦି ଭଗବାନ ଏକ ଏବଂ ଅଦ୍ୱିତୀୟ ଆମେ ତାହେଲେ ଏପରି ଭିନ୍ନ ଭିନ୍ନ କାହିଁକି କରିବା, ସମସ୍ତଙ୍କୁ ସମାନ ଅଧିକାର ପାଇବା ଉଚିତ।
1: ତେବେ ଏଇ ଯୋଉ ଅସ୍ପୃଶ୍ୟତା ରହିଛି ତାକୁ ଆମେ ସମାଜରୁ କିଭଳି ଭାବରେ ଦୂର କରିପାରିବା?
0: ଆମେ ଯଦି ଅଜ୍ଞତାକୁ ଦୂର କରିପାରିବା ତାହେଲେ ନିଶ୍ଚିତ ଦୂରୀକରଣ ହୋଇପାରିବ। ତଥାପି ଯୋଗ ଜନ୍ମା ସଂସ୍କାରକ ମାନେ ସମାଜ ମଧ୍ୟରେ ଜନ୍ମ ଲାଭ କରି ସମାଜ ମଧ୍ୟରୁ କୁସଂସ୍କାର ଗୁଡିକୁ ଦୂରୀଭୂତ କରିଥାନ୍ତି। ଏଥିପାଇଁ ସେମାନଙ୍କୁ ଶକ୍ତିଶାଳୀ ସ୍ୱାର୍ଥନ୍ୟାସୀ ଗୋଷ୍ଠୀମାନଙ୍କ ସହିତ ନ୍ୟାୟ ଯୁଦ୍ଧ କରି ନାନା ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ। ସମାଜ ମଧ୍ୟରୁ କୁସଂସ୍କାର ସବୁ ଦୂରୀଭୂତ କରିବାର ଅନ୍ୟ ଏକ ଉପାୟ ହେଉଛି ଜନତାର ମନ ରାଜ୍ୟକୁ ସଦାସର୍ବଦା ବୈଜ୍ଞାନିକ ଚିନ୍ତାଧାରାରେ ପ୍ରଭାବିତ କରିବା। ଆମେ କ'ଣ ସାଧାରଣ ଇଏରେ ଦେଖୁଛେ, ଯାହାଫଳରେ କି ତାକୁ ଟିକି ନିଖି ତର୍ଜମା କରୁନେ, କିଏ କ'ଣ କହିଛି ସେଠାରେ ବିଶ୍ୱାସ କରିଦେଉଛେ, ଅନ୍ଧବିଶ୍ୱାସ ଯିଏ କହିଲା ହଁ ଏଇଟା କାଳେ କାଳେ କ'ଣ ହେଇଯିବ କି, ଭୟ ରହୁଛି। ଗୋଟେ ଭୟକୁ ବି ଭିତରୁ ଦୂରୀଭୂତ କରିବା ଉଚିତ, ଯେମିତି ଅଜ୍ଞତା ସେମିତି ଭୟଟାକୁ ମଧ୍ୟ, କାଳେ କ'ଣ ହେଇଯିବ ଭାବିକି ବି ଅଧେ ଡରିକି ସେଟାକୁ ଆପଣେଇ ନେଉଛନ୍ତି।
1: ଆଜ୍ଞା,
0: ସମାଜ ମଧ୍ୟରୁ ଏହିସବୁ ଅଜ୍ଞତା କୁସଂସ୍କାର ଦୂରୀଭୂତ କରାଯାଇପାରିଲେ ଜନତାର ମନ ରାଜ୍ୟକୁ ପ୍ରଥମେ ଜିତିବାକୁ ପଡିବ। ବର୍ତ୍ତମାନ ଏହା ତିଷ୍ଠି ରହିବାର କାରଣ ହେଉଛି ଲୋକମାନଙ୍କର ଅହଙ୍କାର। ମୁଁ ଏମିତି ଧନ, ବ୍ୟାଙ୍କ ବାଲାନ୍ସ, ଘର କରିଛି, ମୋ ପ୍ରତିପତ୍ତି ଅଧିକା, ମୁଁ ତାଙ୍କ ସାଙ୍ଗରେ ମିଶିବିନି, ମୁଁ ଉଚ୍ଚ ଜାତି, ସେମାନେ ବି ଗୋଟେ ଏକତରଫା ହେଇ ରହିଯାଆନ୍ତି। ଯିଏ ଦଳିତ ନିଷ୍ପେଷିତ ଲୋକଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖନ୍ତି, ସେମାନଙ୍କୁ ମଧ୍ୟ କୌଣସି ଏଥିରେ ସହଯୋଗ କରନ୍ତି ନାହିଁ।
1: ତେଣୁ ସେମାନଙ୍କ ଭିତରେ ଯଦି ଆମେ ଅହଙ୍କାରଟାକୁ ଦୂର କରିପାରିବା ତାହେଲେ ହୁଏତ ଏଇ କୁସଂସ୍କାର ଅସ୍ପୃଶ୍ୟତା ଦୂର ହୋଇପାରିବ। ତେବେ ଏଇଠି ଆପଣ କୁହନ୍ତୁ ଯେ ଗୋଟିଏ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମକୁ କି ପ୍ରକାର ପଦକ୍ଷେପ ନେବାକୁ ହେବ?
0: ଭାରତବର୍ଷରେ ପାଶ୍ଚାତ୍ୟ ବିଜ୍ଞାନର ବିପୁଳ ପ୍ରସାର ହେତୁ ଭାରତୀୟ ସମାଜରୁ ବହୁ କୁସଂସ୍କାର ନିର୍ମୂଳ ହୋଇଅଛି। ତେଣୁ ଦେଶ ମଧ୍ୟରେ ବିଜ୍ଞାନ ବିଚାରର ବ୍ୟାପକ ବାତାବରଣ ସୃଷ୍ଟି କରି ଭାରତୀୟ କୁସଂସ୍କାର ଅବଶେଷକୁ ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ କରିବା ପାଇଁ ଶିକ୍ଷିତ ଜନସାଧାରଣ, ଛାତ୍ରଛାତ୍ରୀ ଓ ଯୁବକ ଯୁବତୀମାନଙ୍କର ଏବଂ ମୁଖ୍ୟ ନାରୀ ଜାତି ଏଥିରେ ନେତୃତ୍ୱ ନେବା ଆବଶ୍ୟକ। ଅସ୍ପୃଶ୍ୟତା କ୍ରମଶଃ ଭାରତରେ ଦୁର୍ବଳ ହେବାକୁ ବସିଲାଣି, ତଥାପି ଯେତେଦିନ ପର୍ଯ୍ୟନ୍ତ ଆମ ଦେଶରୁ ସମ୍ପୂର୍ଣ୍ଣ ରୂପେ ଅସ୍ପୃଶ୍ୟତା ନିବାରଣ ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ଦେଶର ପ୍ରଗତି ଅସମ୍ଭବ। ସେମାନଙ୍କର ଉନ୍ନତି କଳ୍ପେ ଅଜସ୍ର ଟଙ୍କା ଖର୍ଚ୍ଚ କରାଯାଉଛି, ଅନେକ ସମୟରେ ଅର୍ଥର ସଦୁପଯୋଗ ହୋଇପାରୁନାହିଁ। ଏହା ଏକ ସାମାଜିକ ବ୍ୟାଧି, ଏହା ଦୂର ନହେଲେ ସମାଜର ଗୋଟିଏ ଅଙ୍ଗ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବ। ସେମାନେ ସାଧାରଣତଃ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସବୁ ସୁବିଧା ସୁଯୋଗ ଦିଆଯିବା ଉଚିତ। ଉଚ୍ଚ ତଥା ଧନୀ ଶ୍ରେଣୀର ଲୋକମାନେ ପାରମ୍ପରିକ ପ୍ରଥାକୁ ପରିତ୍ୟାଗ କରି ଯୁକ୍ତିବାଦୀ ହୋଇ ଉଦାର ଚିତ୍ତରେ ଅସ୍ପୃଶ୍ୟତା ବିଲୋପ ପାଇଁ କାର୍ଯ୍ୟ କଲେ ଗାନ୍ଧିଜୀଙ୍କର ସ୍ୱପ୍ନ ସଫଳ ହେବ ଏବଂ ଭାରତର ଉନ୍ନତି ସମ୍ଭବ ହେବ। ଏଥିପାଇଁ ସରକାରୀ ଉଦ୍ୟମ ଯେଭଳି ଆବଶ୍ୟକ, ଜନସାଧାରଣଙ୍କ ସହଯୋଗ ତଥା ନାରୀମାନଙ୍କ ସଚେତନ ନିହାତି ଆବଶ୍ୟକ।
1: ପରିଶେଷରେ ଯେଉଁ ଭଉଣୀମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କି ବାର୍ତ୍ତା ଦେବାକୁ ଚାହିଁବେ?
0: ଆମେ ସମସ୍ତେ ପ୍ରଥମେ ଶିକ୍ଷିତ ହେବା, ବିଶେଷ କରି ନାରୀମାନେ କିପରି ସଚେତନ ହେବା ସେଥିପ୍ରତି ଦୃଷ୍ଟି ଦେବା, ଆଉ ସବୁ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ସମାନ ଏଇଟା ଆମେ ସମସ୍ତଙ୍କ ମଧ୍ୟରେ ଯେପରି ରହିବ, ଆଉ ସଂକୀର୍ଣ୍ଣ ମନୋଭାବକୁ ଦୂର କରିବା, ଉଦାର ହୋଇଯିବା, ଯାହାଫଳରେ କି ଆମର ଏଇ ଜାତି ଅଜାତି ଛୁଆଁ ଅଛୁଆଁ ଭେଦଭାବ କିଛି ରହିବନି, ଆମେ ସମସ୍ତେ ଏକ ହେଇଯିବା ଏବଂ ଅହଂଭାବକୁ ଦୂରେଇ ପାରିବା, ତାହେଲେ ଆମର ସୁସ୍ଥ ସମାଜ ଗଠନ ହେଇପାରିବ ଆଉ ଅସ୍ପୃଶ୍ୟତା ମଧ୍ୟ ସହଜରେ ଚାଲିଯାଇପାରିବ। କୁସଂସ୍କାର ଆମର ଲୋପ ହେବା ପାଇଁ ଟିକେ ସୁବିଧା ସହଜ ମାର୍ଗ ମଧ୍ୟ ହେଇଯିବ।
1: ଯା ହଉ, ଆପଣ ଅସ୍ପୃଶ୍ୟତା କ'ଣ ଏବଂ ଏହା କିପରି ଭାବରେ ସମାଜରୁ ଦୂର କରାଯାଇପାରିବ ସେ ବିଷୟରେ ତ ଅନେକ ସୁନ୍ଦର ସୁନ୍ଦର କଥା କହିଲେ, ସେଥିପାଇଁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଶୁଣିଲେ ଆଲୋଚନା ଅସ୍ପୃଶ୍ୟତା ଦୂରୀକରଣ ଓ ସୁସ୍ଥ ସମାଜ। ଆଲୋଚନା କରିଥିଲେ ସଂଯୁକ୍ତା ମହାନ୍ତି।
1: କେବଳ ବେଶ ପରିପାଟି ଚାଲିଚଳନରେ ଆଜି ସମୟ ସହିତ ତାଳ ଦେଇ ନିଜକୁ ବଦଳାଇଦେଲେ ଚଳିବ ନାହିଁ, ଆମେ ଆମର ଚିନ୍ତା ଚେତନାରେ ମଧ୍ୟ ବଦଳିବା ଦରକାର। ସମସ୍ତ କୁସଂସ୍କାର, ଭେଦାଭେଦ, ଈର୍ଷା, ପରଶ୍ରୀକାତରତାକୁ ଭୁଲି ଦେଶକୁ ବିକାଶ ମାର୍ଗରେ ନେଇଯିବାକୁ ହେବ, ତାହେଲେ ଯାଇ ମହାତ୍ମା ଗାନ୍ଧୀ ଦେଖିଥିବା ରାମରାଜ୍ୟର ସ୍ୱପ୍ନ ପୂରଣ ହୋଇପାରିବ।

ଆଜି କେବଳ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଜୟନ୍ତୀ ତାହା ନୁହେଁ, ଆଜିର ଦିନଟି ଆଉ ଜଣେ ରାଷ୍ଟ୍ରନାୟକଙ୍କ ଜନ୍ମତିଥି ମଧ୍ୟ। ସେ ହେଉଛନ୍ତି ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ, ଯିଏକି ଶାସ୍ତ୍ରୀଜୀ ଭାବରେ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପରିଚିତ। ଶାନ୍ତିର ପୂଜାରୀ ଶାସ୍ତ୍ରୀଜୀ ଜୀବନରେ ଦୃଢ଼ମନା ଏବଂ ନିର୍ଭୀକ ଥିଲେ। ତାଙ୍କ ସରଳ ଜୀବନଶୈଳୀ ଅନ୍ୟମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସୀମାରେ ବୀରତ୍ୱର ସହ ଶତ୍ରୁର ଗୁଳିକୁ ସାମ୍ନା କରୁଥିବା ସୈନିକ ଏବଂ କ୍ଷେତରେ ସମସ୍ତ କଷ୍ଟ ସହି ଲୋକଙ୍କୁ ଖାଦ୍ୟ ଯୋଗାଉଥିବା କୃଷକଙ୍କୁ ସେ ଦେଶର ଆତ୍ମା ବୋଲି ବିବେଚନା କରୁଥିଲେ। ଏମାନଙ୍କ ପାଇଁ ଆମେ ଶାନ୍ତିରେ, ଆନନ୍ଦରେ ଏବଂ ସୁରକ୍ଷିତ ଜୀବନଯାପନ କରୁଛୁ ବୋଲି ସେ ହୃଦୟଙ୍ଗମ କରିପାରିଥିଲେ। ସେଇଥିପାଇଁ ସେ ଜୟ ଯବାନ ଜୟ କିଷାନର ସ୍ଲୋଗାନ ଦେଇଥିଲେ। ଏଇଠି ଆଉ ଗୋଟିଏ କଥା, ଭାରତୀୟ ସଂସ୍କୃତିରେ ଅହିଂସାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅହିଂସାକୁ ଅସ୍ତ୍ର କରି ଆମେ ପରାଧୀନତାର ଶୃଙ୍ଖଳରୁ ମୁକ୍ତି ପାଇପାରିଲୁ ତାହା କାହାକୁ ଅଛପା ନାହିଁ। ବେଦ, ଉପନିଷଦ ହେଉ ଅବା ବିଭିନ୍ନ ଧର୍ମ, ସବୁଥିରେ ଅହିଂସାର ମହତ୍ତ୍ୱ ସମ୍ପର୍କରେ ଉଲ୍ଲେଖ ରହିଛି। ଆମ ଶାସ୍ତ୍ରରେ ମଧ୍ୟ ଅହିଂସା ପରମ ଧର୍ମ ବୋଲି କୁହାଯାଇଛି। ଅହିଂସା ପାଳନ ଦୁର୍ବଳ ବ୍ୟକ୍ତିତ୍ୱର ପରିଚାୟକ ନୁହେଁ, ବରଂ ଏହା ମଣିଷର ଦୃଢ଼ ମନୋବଳ, ନିର୍ଭୀକତା,

ସମ୍ବେଦନଶୀଳତା ଏବଂ ମାନବିକତାକୁ ହିଁ ସୂଚାଇଥାଏ। ଏହି ଅହିଂସାର ମହତ୍ତ୍ୱକୁ ଉପଲବ୍ଧି କରି ମାର୍ଟିନ ଲୁଥର କିଙ୍ଗ ଏବଂ ନେଲସନ ମଣ୍ଡେଲାଙ୍କ ଭଳି ବ୍ୟକ୍ତିତ୍ୱ ମଧ୍ୟ ଏହାକୁ ନିଜ ଜୀବନରେ ବ୍ରତ ଭାବରେ ଗ୍ରହଣ କରିଥିଲେ।

ବାହାରୁ କାମ କରି ଥକି ଆମେ ଯେତେବେଳେ ଘରେ ଆସି ପହଞ୍ଚି ଯାଉ କେତେ ଖୁସି ଲାଗେ କହିଲେ। ଆଉ ଘରଟି ଯଦି ପରିଷ୍କାର ପରିଚ୍ଛନ୍ନ ଥାଏ, ସବୁ ଜିନିଷ ଠିକ ଜାଗାରେ ଥାଏ, ତେବେ ମନ ଆନନ୍ଦରେ ପୁରିଯାଏ, ସବୁ କ୍ଳାନ୍ତି ଥକାପଣ ଦୂରେଇ ଗଲା ଭଳି ଲାଗେ। ଠିକ ସେମିତି ଆମ ଚାରିପାଖର ପରିବେଶ ଯଦି ପରିଷ୍କାର ପରିଚ୍ଛନ୍ନ ରହିବ, ତାହେଲେ ଶାରୀରିକ ସୁସ୍ଥତା ସହିତ ମାନସିକ ଶାନ୍ତି ମଧ୍ୟ ମିଳିବ। ତେବେ ଏହା ତ ଖାଲି କହିଦେଲେ ହେବନି, ଆମକୁ ଏ ଦିଗରେ ପଦକ୍ଷେପ ନେବାକୁ ପଡିବ। ଗାନ୍ଧିଜୀ ଏକ ସ୍ୱଚ୍ଛ ଭାରତର ସ୍ୱପ୍ନ ଦେଖିଥିଲେ, ଆଉ ତାକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ଡାକରା ଦେଇଛନ୍ତି ସ୍ୱଚ୍ଛତା ହିଁ ସେବା। ଦେଖିବାକୁ ଗଲେ ପରିବେଶର ସୁରକ୍ଷା ସ୍ୱଚ୍ଛତା ଆମ ଉପରେ ହିଁ ନିର୍ଭର କରୁଛି, ଆଉ ଏଥିପାଇଁ ଆମେ ସଠିକ ଭାବରେ ବର୍ଜ୍ୟବସ୍ତୁର ପରିଚାଳନା କରିବା, ପ୍ଲାଷ୍ଟିକର ବ୍ୟବହାର କରିବା ନାହିଁ, ଖୋଲାରେ ମଳତ୍ୟାଗ କରିବା ନାହିଁ, ଅଳିଆ ଆବର୍ଜନାକୁ ଏଣେତେଣେ ଫୋପାଡ଼ିବା ନାହିଁ, ନାଳ ନର୍ଦ୍ଦମାରେ ଅଳିଆ ପକାଇ ସେଗୁଡ଼ିକର ବାଟ ବନ୍ଦ କରିବା ନାହିଁ। ଯଦି ଆମେ ଏସବୁ ନିୟମିତ ଭାବରେ କରିବା, ତେବେ ସମୟକ୍ରମେ ଆମ ପରିବେଶ ନିଶ୍ଚିତ ଭାବରେ ସ୍ୱଚ୍ଛ ହୋଇପାରିବ, ଏଥିରେ ସନ୍ଦେହ ନାହିଁ। ଆମେ ନିଜର ତଥା ଆମର ଆଖପାଖର ବାତାବରଣକୁ ସ୍ୱଚ୍ଛ ରଖିବା ସହିତ ଆମ ମନରେ ଥିବା ହିଂସା, ଦ୍ୱେଷ, ଅସ୍ପୃଶ୍ୟତା ଭଳି ଆବିଳତାକୁ ଦୂର କରିପାରିବା, ତେବେ ଏକ ସୁସ୍ଥ ସୁନ୍ଦର ସମାଜ ଓ ଦେଶ ଗଠନ ହୋଇପାରିବ।

ଆପଣ ମାନେ କାର୍ଯ୍ୟକ୍ରମ ତ ଶୁଣିଲେ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ନାରୀ ମହଲ ବିଭାଗ ମାର୍ଫତ।

0: କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ 753001। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି। ମୁଁ ନିର୍ମାଲ୍ୟ, ନମସ୍କାର।
1: ଶେଷ ହେଲା ନାରୀ ମହଲ।
2: ଶ୍ରୋତା ବନ୍ଧୁ, ଆକାଶବାଣୀ କଟକର ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ ସମୟରେ କିଛି ପରିବର୍ତ୍ତନ କରାଯାଇଛି,
3: ଯାହାକି ଅକ୍ଟୋବର 4 ତାରିଖରୁ କାର୍ଯ୍ୟକାରୀ ହେବ। ଯେପରିକି ଆପଣଙ୍କ ଅତିପ୍ରିୟ କାର୍ଯ୍ୟକ୍ରମ ନାଟକ ଏବଂ ଗୀତିନାଟ୍ୟ ପୂର୍ବାହ୍ନ 10 ପରିବର୍ତ୍ତେ ଶୁଣିପାରିବେ ଅପରାହ୍ନ 3:30 ଓ ଚିରହରିତ ଅପରାହ୍ନ 4:30।
2: ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ଆପଣଙ୍କ ଚିଠି ରବିବାର ରାତି 8:15,
3: ଗାନ୍ଧୀ ଚର୍ଚ୍ଚା ଶୁଣିପାରିବେ ଶୁକ୍ରବାର 9:45
2: ଏବଂ ଆମ ଆଇନ ରବିବାର 10:15।
3: ଶ୍ରୋତା ବନ୍ଧୁ, ଏହା ବ୍ୟତୀତ ଆପଣଙ୍କ ମନୋରଞ୍ଜନ ପାଇଁ କିଛି ନୂଆ କାର୍ଯ୍ୟକ୍ରମ ମଧ୍ୟ ସାମିଲ କରାଯାଇଛି। ସୋମବାରରୁ ଶୁକ୍ରବାର ପ୍ରତ୍ୟେକ ଦିନ 10:00 ଶୁଣିପାରିବେ ଶାସ୍ତ୍ରୀୟ ଓ ଉପଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ।
2: ପ୍ରତ୍ୟେକ ଦିନ 10:30 80 ଦଶକ ପୂର୍ବର ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତ
3: ଏବଂ ପ୍ରତ୍ୟେକ ଦିନ ଅପରାହ୍ନ।
1: ଆକାଶବାଣୀ କଟକ, ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲି କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
4: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଫ୍ଲାଏ ଦୁବାଇ ବିମାନର ସାହସୀ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିଥ ମଚ୍ଛରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ଡାକ୍ତରୀ ଅନୁମତି ମିଳିବା ପରେ ଉଭୟ ପାଇଲଟଙ୍କୁ କରାଗଲା ଆବୁଧାବି ସ୍ଥାନାନ୍ତର। ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ଦେଶ ଜଣାଉଛି ଶ୍ରଦ୍ଧାଞ୍ଜଳି। ରାଜଘାଟରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଆମେରିକାର ମିଲୱାକିଠାରେ ଅନୁଷ୍ଠିତ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କଲେ ବାଣିଜ୍ୟ ମନ୍ତ୍ରୀ। ଏବଂ ଏସୀୟ କ୍ରୀଡ଼ାରେ ଭାରତର ମହିଳା ମୁଷ୍ଟିଯୋଦ୍ଧା ଲଭଲିନା ବୋର୍ଗୋହେଁ ସ୍ୱର୍ଣ୍ଣ ପଦକ ଜିତି ରଚିଲେ ଇତିହାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହସୀ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିଥ ମଚ୍ଛରଙ୍କ ସହ କଥା ହୋଇଛନ୍ତି। ଦୁବାଇରୁ ତେଲ ଅବିବ ଯାଉଥିବା ଫ୍ଲାଏ ଦୁବାଇ ବିମାନରେ ସହ ପାଇଲଟଙ୍କ ଆକ୍ରମଣକୁ ପ୍ରତିହତ କରି 180 ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା କ୍ୟାପ୍ଟେନ ସ୍ମିଥ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଅଭିଜ୍ଞତା ସମ୍ପର୍କରେ ବିସ୍ତୃତ ଭାବେ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କ୍ୟାପ୍ଟେନ ସ୍ମିଥଙ୍କ ସାହସିକତାକୁ ପ୍ରଶଂସା କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଫ୍ଲାଏ ଦୁବାଇ ବିମାନ FZ-1073 ସାହସୀ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିଥ ମଚ୍ଛରଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ସହ ପାଇଲଟଙ୍କୁ ଆବୁଧାବି ସ୍ଥାନାନ୍ତର କରାଯାଇଛି। ସାଉଦି ଆରବର ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ସୂଚନା ଅନୁସାରେ ଡାକ୍ତରୀ ଅନୁମତି ମିଳିବା ପରେ ଦୁଇ ପାଇଲଟଙ୍କୁ ଆବୁଧାବି ସ୍ଥାନାନ୍ତର କରାଯାଇଛି। ଆବୁଧାବିରେ ଥିବା ଭାରତୀୟ ଦୂତାବାସ ସୂଚନା ଅନୁସାରେ କ୍ୟାପ୍ଟେନ ସ୍ମିଥଙ୍କୁ UAE ଅଣାଯାଇଛି ଏବଂ ସେ ସୁସ୍ଥ ହେଉଛନ୍ତି। ବୁଧବାର ସକାଳ 9:45 ସମୟରେ ତବୁକ୍ ସ୍ଥିତ ପ୍ରିନ୍ସ ସୁଲତାନ ବିନ୍ ଅବଦୁଲ୍ଲାଜିଜ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ 174 ଯାତ୍ରୀ ଏବଂ 8 କ୍ରୁ ସଦସ୍ୟଙ୍କ ସହ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା, ଯେଉଁମାନଙ୍କୁ ସମସ୍ତ ଆବଶ୍ୟକୀୟ ପରିବହନ ଏବଂ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। ସନ୍ଧ୍ୟା 5:40 ଯାତ୍ରୀମାନେ ଏକ ବିକଳ୍ପ ଫ୍ଲାଏ ଦୁବାଇ ବିମାନରେ ସେମାନଙ୍କର ଯାତ୍ରା ଜାରି ରଖିଥିଲେ ଏବଂ ବିମାନର ଅନ୍ୟ କର୍ମଚାରୀମାନେ ଅନ୍ୟ ଏକ ବିମାନରେ ଦୁବାଇ ଫେରିଥିଲେ। କ୍ୟାପ୍ଟେନ୍ ଏବଂ ସହ ପାଇଲଟଙ୍କୁ ଡାକ୍ତରୀ ମୂଲ୍ୟାଙ୍କନ ଏବଂ ଚିକିତ୍ସା ପାଇଁ ସ୍ଥାନୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତରୀ ଅନୁମତି ପାଇବା ପରେ ଗୁରୁବାର ଦିନ UAE ସୁରକ୍ଷା ଦଳର ସହାୟତାରେ ଦୁଇ ପାଇଲଟ ସାଉଦି ଆରବରୁ ଆବୁଧାବି ଯାତ୍ରା କରିଥିଲେ। ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମହାତ୍ମା ଗାନ୍ଧୀଙ୍କ 157ତମ ଜନ୍ମବାର୍ଷିକୀ ଗାନ୍ଧି ଜୟନ୍ତୀ ଅବସରରେ ଦେଶ ଏବଂ ବିଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଦିଲ୍ଲୀର ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗଦେବା ସହ ଜାତିର ପିତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ୍ ବିର୍ଲା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ 122ତମ ଜନ୍ମବାର୍ଷିକୀରେ ମଧ୍ୟ ଦେଶବ୍ୟାପୀ ସଭା ସମିତିମାନ ଆୟୋଜନ କରାଯାଉଛି। ଆଜି ନୂଆଦିଲ୍ଲୀର ସମ୍ବିଧାନ ଭବନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍କତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଜେପି ନଡ୍ଡା, କିରେନ୍ ରିଜିଜୁ ଏବଂ ଏଲ୍ ମୁରୁଗନ୍ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବିଜେପି

0: ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ସାଂସଦ, ବରିଷ୍ଠ ଅଧିକାରୀ ଏବଂ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମହାତ୍ମା ଗାନ୍ଧୀଙ୍କୁ ତାଙ୍କର 157ତମ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ 122ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ମହାତ୍ମା ଗାନ୍ଧୀ ସ୍ୱରାଜକୁ ସ୍ୱାଧୀନତା ପ୍ରାପ୍ତିର କେବଳ ଏକ ଲକ୍ଷ୍ୟ ରଖିନଥିଲେ, ବରଂ ଆତ୍ମସମ୍ମାନ ଏବଂ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ଭାବେ ଦେଖିଥିଲେ। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ଧମନଗାଓଁ ରେଳବାଇ ନିକଟସ୍ଥ ନାଗପୁର ମୁମ୍ବାଇ ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଆଜି ସକାଳେ ଏକ ଟ୍ରକ୍ ଏବଂ ଟେମ୍ପୋ ମଧ୍ୟରେ ଧକ୍କା ହେବା ଫଳରେ 5 ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ 21 ଜଣ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଧମନଗାଓଁ ଗ୍ରାମୀଣ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ କିଛି ଗୁରୁତରଙ୍କୁ ୱାର୍ଦ୍ଧାସ୍ଥିତ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବିସ୍ତୃତ ତଦନ୍ତ ଚଳାଇଛି। ଆମେରିକାର ମିଲୱାକିଠାରେ ଅନୁଷ୍ଠିତ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ ଫ୍ରାନ୍ସ, କାନାଡ଼ା, ସାଉଦି ଆରବ ଏବଂ ଦକ୍ଷିଣ କୋରିଆର ବାଣିଜ୍ୟ ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ସମ୍ପୃକ୍ତ ଦେଶଗୁଡ଼ିକ ସହିତ ଦ୍ୱିପାକ୍ଷିକ ବାଣିଜ୍ୟକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ଫ୍ରାନ୍ସର ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ନିକୋଲାସ୍ ଫୋରି ସିଅରଙ୍କ ସହ ବୈଠକ ସମୟରେ ଶ୍ରୀ ଗୋଏଲ ବାଣିଜ୍ୟ ଏବଂ ନିବେଶ ସମ୍ପର୍କର ସମ୍ପ୍ରସାରଣ, ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ତ୍ୱରାନ୍ୱିତ କରିବା, ଏରୋସ୍ପେସ୍ ଉତ୍ପାଦନ ଓ ୟୁପିଆଇ ସଂଯୋଗୀକରଣ ତଥା ମିଳିତ ନବୋନ୍ମେଷ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଆଲୋଚନା କରିଥିଲେ। ଶ୍ରୀ ଗୋଏଲ କାନାଡ଼ାର ଅନ୍ତର୍ଜାତୀୟ ବାଣିଜ୍ୟ ମନ୍ତ୍ରୀ ମନିନ୍ଦର ସିଦ୍ଧୁଙ୍କ ସହ ମଧ୍ୟ ଫଳପ୍ରଦ ବୈଠକ କରିଛନ୍ତି। ଉଭୟ ମନ୍ତ୍ରୀ ଭାରତ କାନାଡ଼ା ବ୍ୟାପକ ଆର୍ଥିକ ଅଂଶୀଦାରିତା ଚୁକ୍ତି ପାଇଁ ଚାଲିଥିବା ବାର୍ତ୍ତାଳାପର ସମୀକ୍ଷା କରିବା ସହ ଆଲୋଚନାକୁ ତ୍ୱରାନ୍ୱିତ କରିବାକୁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ। ଗତ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କାନାଡ଼ା ପ୍ରତିପକ୍ଷ ମାର୍କ କାର୍ନିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଚୁକ୍ତିନାମାର ଲକ୍ଷ୍ୟ ହେଉଛି 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 50 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା। ସାଉଦି ଆରବର ବାଣିଜ୍ୟ ମନ୍ତ୍ରୀ ମାଜିଦ୍ ବିନ୍ ଅବଦୁଲ୍ଲା ଅଲ୍ କସାବିଙ୍କ ସହ ବୈଠକରେ ଶ୍ରୀ ଗୋଏଲ ଭାରତ ଉପସାଗରୀୟ ସହଯୋଗ ପରିଷଦ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ତତ୍ବ୍ୟତୀତ ଶ୍ରୀ ଗୋଏଲ ଦକ୍ଷିଣ କୋରିଆ ବାଣିଜ୍ୟ ମନ୍ତ୍ରୀ ପାର୍କ ଜୁଙ୍ଗସୁଙ୍ଗଙ୍କୁ ମଧ୍ୟ ଭେଟିଥିଲେ। ପ୍ରସ୍ତାବିତ ଭାରତ କୋରିଆ ବ୍ୟାପକ ଆର୍ଥିକ ଅଂଶୀଦାରିତା ଚୁକ୍ତିର ସଂଶୋଧନ, ଉନ୍ନତିକରଣ, ସନ୍ତୁଳିତ ବାଣିଜ୍ୟ ଅଭିବୃଦ୍ଧି ଏବଂ ଭାରତୀୟ କୃଷି, ଫାର୍ମାସ୍ୟୁଟିକାଲ୍ସ ଓ ସାମୁଦ୍ରିକ ଉତ୍ପାଦ ପାଇଁ ବଜାର ସୁବିଧା ଆଦି ବିଷୟ ଉଭୟ ନେତାଙ୍କ ଆଲୋଚନାରେ ସ୍ଥାନ ପାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଅଟଳ ଟନେଲ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଭୌଗୋଳିକ ପରିସ୍ଥିତି ମଧ୍ୟରେ ରୋହତଙ୍ଗ ପାସ୍ ନିକଟରେ ନିର୍ମିତ ଅଟଳ ଟନେଲ ହେଉଛି ଆଧୁନିକ ଇଞ୍ଜିନିୟରିଂ ଏବଂ ସୀମା ସଡ଼କ ସଂଗଠନ BRO ବୈଷୟିକ ଦକ୍ଷତାର ଏକ ଉଲ୍ଲେଖନୀୟ ଉଦାହରଣ। ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ରଣନୈତିକ ପ୍ରକଳ୍ପ ଭାବେ ଅଟଳ ଟନେଲ ହିମାଚଳ ପ୍ରଦେଶର କୁଲ୍ଲୁ ଏବଂ ଆଦିବାସୀ ବହୁଳ ଲାହୋଲ ସ୍ପିଟି ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଉପଲବ୍ଧ କରାଇପାରିଛି। ଏହା ରାଜ୍ୟରେ ବିକାଶ, ପର୍ଯ୍ୟଟନ ଏବଂ ରଣନୈତିକ ସଂଯୋଗୀକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସମୁଦ୍ର ପତନଠାରୁ ପ୍ରାୟ 10,000 ଫୁଟ ଉଚ୍ଚତାରେ ଅବସ୍ଥିତ ଏବଂ 9 କିଲୋମିଟରରୁ ଅଧିକ ଲମ୍ବ ବିଶିଷ୍ଟ ଏହି ଅଟଳ ଟନେଲକୁ 3 ଅକ୍ଟୋବର 2020 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପ ପ୍ରାୟ 3,200 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।
1: अटल टनल हिमाचल प्रदेश के एक बड़े हिस्से के साथ साथ नए केंद्र शासित प्रदेश ले लद्दाख की भी लाइफलाइन बनने वाला है। अब सही मायनों में हिमाचल प्रदेश का ये बड़ा क्षेत्र और लेह लद्दाख देश के बाकी हिस्सों से हमेशा जुड़े रहेंगे, प्रगति पथ पर तेजी से आगे बढ़ेंगे। इस टनल से मनाली और केलोंग के बीच इसकी दूरी 3-4 घंटे कम हो ही जाएगी। पहाड़ के मेरे भाई बहन समझ सकते हैं कि पहाड़ पर 3-4 घंटे की दूरी कम होने का मतलब क्या होता।
0: ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ମାନେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ମୁଷ୍ଟିଯୋଦ୍ଧାରେ लवलीना बोरगोहे महिला 75 किलोग्राम वर्ग फाइनल रे चीन रो बायो जिंग को 5-0 व्यवधान रे परास्त करी स्वर्ण पदक हासिल करिसेंते। 2014 मसिया रे

0: ମେରିକମ୍ଙ୍କ ସ୍ୱର୍ଣ୍ଣ ପଦକ ପରେ ଏସୀୟ କ୍ରୀଡ଼ାରେ ମହିଳା ମୁଷ୍ଟିଯୁଦ୍ଧ କ୍ଷେତ୍ରରେ ଭାରତ ପାଇଁ ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏଥିପୂର୍ବରୁ ଭାରତର ମହିଳା ରିକର୍ଭ ତୀରନ୍ଦାଜ ଦଳ ପ୍ରଥମ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ ପୁରୁଷ ରିକର୍ଭ ତୀରନ୍ଦାଜ ଦଳଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମିଶ୍ରିତ ରିକର୍ଭ ଦଳଗତ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତ ଏକ ରୌପ୍ୟ ପଦକ ନିଶ୍ଚିତ କରିଛି। ନୌଚାଳନାରେ ନେତ୍ରା କୁମାନନ୍ ମହିଳା ଡିଙ୍ଗି ପ୍ରତିଯୋଗିତାରେ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। 29 ବର୍ଷିଆ ଏହି ଭାରତୀୟ ନାବିକା ସମଗ୍ର ପ୍ରତିଯୋଗିତାରେ 14 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ। ଏହି ସଫଳ ପ୍ରଦର୍ଶନ ସହ ଭାରତ ପଦକ ତାଲିକାରେ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଦେଶର ମୋଟ ପଦକ ସଂଖ୍ୟା 71କୁ ବୃଦ୍ଧି ପାଇଛି, ଯେଉଁଥିରେ 12 ସ୍ୱର୍ଣ୍ଣ, 25 ରୌପ୍ୟ ଏବଂ 34 କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପଦକ ବିଜେତାମାନଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆଜି ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ବିଭାଗର ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶର ଅବଶିଷ୍ଟ ଅଞ୍ଚଳ ଏବଂ ଗୁଜରାଟ ଓ ମଧ୍ୟପ୍ରଦେଶର ଅଧିକାଂଶ ଭାଗରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପରିସ୍ଥିତି ଅନୁକୂଳ ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଫ୍ଲାଏ ଦୁବାଇ ବିମାନର ସାହସୀ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସିଦ୍ ମତ୍ସରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ଜାତିର ପିତା ମହାତ୍ମା ଗାନ୍ଧି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ଦେଶ ଜଣାଉଛି ଶ୍ରଦ୍ଧାଞ୍ଜଳି ଏବଂ ଏସୀୟ କ୍ରୀଡ଼ାରେ ଭାରତର ମହିଳା ମୁଷ୍ଟିଯୋଦ୍ଧା ଲବିନା ବୋରଗୋହେଁ ସ୍ୱର୍ଣ୍ଣ ପଦକ ଜିତି ରଚିଲେ
1: ଇତିହାସ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ରାଷ୍ଟ୍ରନାୟକ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଦେଶବାସୀ। ପଞ୍ଚାୟତକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ଗ୍ରାମସଭା। ସହ ପାଇଲଟଙ୍କ ଆକ୍ରମଣକୁ ପ୍ରତିହତ କରି 180 ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ନାଗରିକ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ଜଳ ସଂରକ୍ଷଣ ଓ ନିରାପଦ ପାନୀୟ ଜଳର ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଜିଠାରୁ ଆରମ୍ଭ ହେଲା ସୁଜଳ ଅଭିଯାନ ଏବଂ ଓଡ଼ିଶାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରିବା ଲକ୍ଷ୍ୟ ନେଇ ଶିଶୁ ଶ୍ରମମୁକ୍ତ ଗ୍ରାମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି 157ତମ ଜୟନ୍ତୀ ଏବଂ ରାଷ୍ଟ୍ରନାୟକ ତଥା ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ଆଜି 122ତମ ଜୟନ୍ତୀ ପାଳନ କରାଯାଉଛି। 1869 ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ବାପୁଜୀ ଦେଶକୁ ଇଂରେଜ ଶାସନର କବଳରୁ ମୁକ୍ତ କରିବା ପାଇଁ ଅହିଂସା ପଥ ଆପଣାଇଥିଲେ। ମୁକ୍ତି ସଂଗ୍ରାମରେ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ ସତ୍ୟାଗ୍ରହକୁ ସେ ପ୍ରବର୍ତ୍ତନ କରିଥିଲେ। ଏହାର ପ୍ରଭାବ ଏବେ ମଧ୍ୟ ସମଗ୍ର ବିଶ୍ୱ ଜନମାନସରେ ଗଭୀର ପ୍ରଭାବ ପକାଇ ଚାଲିଛି। ସେହିପରି 1904 ଆଜିର ଦିନରେ ଉତ୍ତରପ୍ରଦେଶର ପୂର୍ବ ମୋଗଲସରାଇ ଏବଂ ବର୍ତ୍ତମାନର ଦୀନଦୟାଲ ଉପାଧ୍ୟାୟ ନଗରଠାରେ ଲାଲବାହାଦୁର ଶାସ୍ତ୍ରୀ ଜନ୍ମଗ୍ରହଣ କରିଥିଲେ। ବାପୁଜୀଙ୍କ ଡାକରାରେ ଶାସ୍ତ୍ରୀଜୀ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଶାସ୍ତ୍ରୀଜୀଙ୍କ ସ୍ଲୋଗାନ୍ ଜୟ ଯବାନ ଜୟ କିଷାନ

0: ଆଜି ମଧ୍ୟ ଅମର ହୋଇ ରହିଛି। ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ବାର୍ତ୍ତାରେ କହିଛନ୍ତି, ମହାତ୍ମା ଗାନ୍ଧି ସମଗ୍ର ମାନବ ଜାତିକୁ ସହନଶୀଳତା, ଶାନ୍ତି ଏବଂ ସତ୍ୟର ବାର୍ତ୍ତା ଦେଇଛନ୍ତି। ଗାନ୍ଧିଜୀଙ୍କ ସର୍ବୋଦୟର ବାର୍ତ୍ତା ନେଇ ଦେଶର କଲ୍ୟାଣ ଦିଗରେ ପ୍ରତିବଦ୍ଧ ରହିବାକୁ ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ସତ୍ୟ ଏବଂ ଅହିଂସା ଉପରେ ମହାତ୍ମା ଗାନ୍ଧିଙ୍କ ଅତୁଟ ବିଶ୍ୱାସ, ନ୍ୟାୟ ପ୍ରତି ଦୃଢ଼ ପ୍ରତିବଦ୍ଧତା ଏବଂ ବ୍ୟକ୍ତିର ମର୍ଯ୍ୟାଦା ଉପରେ ଥିବା ବିଶ୍ୱାସ ଆଜି ମଧ୍ୟ ମାନବତାକୁ ପ୍ରେରଣା ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବାର୍ତ୍ତାରେ କହିଛନ୍ତି, ଗାନ୍ଧିଜୀଙ୍କ ସାହସ, ସରଳତା, ସେବା ଓ କରୁଣା ଶକ୍ତିର ମାର୍ଗ ଦେଖାଇଥିଲା। ସେହିପରି ଶାସ୍ତ୍ରୀଜୀଙ୍କ ଜୀବନ ଓ ନେତୃତ୍ୱ ଏକ ସଶକ୍ତ ତଥା ଆତ୍ମନିର୍ଭର ରାଷ୍ଟ୍ର ନିର୍ମାଣ ପାଇଁ ପ୍ରେରଣା ଯୋଗାଉଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଜାତିର ଜନକ ମହାତ୍ମା ଗାନ୍ଧି ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କୁ ରାଜ୍ୟ ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ମହାନ ଯୁଗପୁରୁଷଙ୍କ ଅତୁଳନୀୟ ତ୍ୟାଗ, ନୈତିକତା ଏବଂ ଦେଶସେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ମହାତ୍ମା ଗାନ୍ଧି କେବଳ ଭାରତକୁ ସ୍ୱାଧୀନତା ଦେଇନଥିଲେ, ବରଂ ସାରା ବିଶ୍ୱକୁ ନୈତିକତା, ସତ୍ୟାଗ୍ରହ ଓ ଅସହଯୋଗ ପରି ଏକ ନୂତନ ଦିଗ୍ଦର୍ଶନ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ରାଷ୍ଟ୍ରପତି ମହାତ୍ମା ଗାନ୍ଧି, ରାଷ୍ଟ୍ରପିତା ମହାତ୍ମା ଗାନ୍ଧି ଓ ରାଷ୍ଟ୍ରନାୟକ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସଭାସମିତିମାନ ଆୟୋଜନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଗଞ୍ଜାମ ଜିଲ୍ଲା ପୁଲିସ୍ ପଡ଼ିଆ ନିକଟସ୍ଥ ଶିଶୁ ଉଦ୍ୟାନରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଗାନ୍ଧିଜୀଙ୍କ ଅବଦାନକୁ ସ୍କରଣ କରିଥିଲେ। ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧ, ଦେବଗଡ଼, ବଲାଙ୍ଗୀର, ମାଲକାନଗିରି ଓ ସୁବର୍ଣ୍ଣପୁରଠାରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟ ପରିସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ବିଚାରପତିଙ୍କ ସମେତ ବୁଦ୍ଧିଜୀବୀ ମାଲ୍ୟାର୍ପଣ କରିବା ସହ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଦେଶସେବା ସମ୍ପର୍କରେ ଆଲୋଚନା କରିଥିଲେ। ଦେଶବ୍ୟାପୀ ଆଜି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେଉଛି। ଏଥିରେ ପଞ୍ଚାୟତକୁ ସଶକ୍ତ କରିବା, ଜନସେବାରେ ଉନ୍ନତି ଆଣିବା ଏବଂ ଗ୍ରାମୀଣ ଭାରତରେ ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ବିଭିନ୍ନ ସଂସ୍କାର ଓ ପଦକ୍ଷେପ ଉପରେ ଆଲୋଚନା ହେବ। ନବରଙ୍ଗପୁର ଜିଲ୍ଲାର ସମସ୍ତ 10 ବ୍ଲକର 199 ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି। ଗ୍ରାମର ବିକାଶ, ସ୍ୱଚ୍ଛତା, ଜନକଲ୍ୟାଣମୂଳକ ଯୋଜନା ଓ ଲୋକଙ୍କ ସକ୍ରିୟ ଅଂଶଗ୍ରହଣକୁ ନେଇ ଆଲୋଚନା ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଫ୍ଲାଏ ଦୁବାଇ ବିମାନରେ 100 ପାଇଲଟଙ୍କ ଆକ୍ରମଣକୁ ପ୍ରତିହତ କରି 180 ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ନାଗରିକ କ୍ୟାପ୍ଟେନ୍ ସ୍ମିଥ୍ ମଛର୍ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଥା ହୋଇଛନ୍ତି। କ୍ୟାପ୍ଟେନ୍ ମଛର୍ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଅନୁଭୂତି ଓ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କ୍ୟାପ୍ଟେନ୍ ସ୍ମିଥ୍ଙ୍କ ସାହସିକତାକୁ ପ୍ରଶଂସା କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଓଡ଼ିଶାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରିବା ଉଦ୍ଦେଶ୍ୟରେ ଆଜି ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ 44 ଦିନ ବ୍ୟାପୀ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଶିଶୁମାନଙ୍କୁ ଶ୍ରମରୁ ଦୂରେଇ ରଖି ସେମାନଙ୍କୁ ଶିକ୍ଷା, ସୁରକ୍ଷା ଓ ସୁସ୍ଥ ପରିବେଶ ଯୋଗାଇ ଦେବା ଦିଗରେ ସମାଜର ସମସ୍ତ ବର୍ଗଙ୍କୁ ସାମିଲ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଏହି ଅଭିଯାନ ଅଧୀନରେ ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ, ଶପଥ ପାଠ, ରାଲି ଓ ଆଲୋଚନାଚକ୍ର ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଶିଶୁ ଶ୍ରମର କୁପରିଣାମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ।
1: ଶିଶୁ ଶ୍ରମିକ ପ୍ରଥା ଏକ ସାମାଜିକ ବ୍ୟାଧି ଯାହା ଆମ ଶିଶୁ ଓ କିଶୋର ବର୍ଗର ପିଲାଙ୍କୁ ଶିକ୍ଷା ପାଇବାର ମୌଳିକ ଅଧିକାରରୁ ବଞ୍ଚିତ କରିଥାଏ। ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ଶିଶୁ ଶ୍ରମ ବିରୁଦ୍ଧରେ ରାଜ୍ୟବ୍ୟାପୀ ଏକ 44 ଦିନିଆ ଶିଶୁ ଶ୍ରମ ମୁକ୍ତ ପଞ୍ଚାୟତ ସଚେତନତା ଅଭିଯାନ ଆରମ୍ଭ ହେଉଛି। ଓଡ଼ିଶାର ପ୍ରତିଟି ଗ୍ରାମ ପଞ୍ଚାୟତରେ ଏହି ଅଭିଯାନ ଚାଲିବ। ଆମ ସମାଜକୁ ଶିଶୁ ଶ୍ରମିକ ଭଳି କୁପ୍ରଥାକୁ ମୁକ୍ତ କରିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ଏକ ସାମୂହିକ କର୍ତ୍ତବ୍ୟ। ଶିଶୁମାନଙ୍କର ପ୍ରକୃତ ବିକାଶ ହିଁ ଆମ ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ପୂରଣରେ ଏକ ମୁଖ୍ୟ ଆଧାର।
0: ରାଜ୍ୟରେ ଜଳ ସଂରକ୍ଷଣ, ନିରାପଦ ପାନୀୟ ଜଳର ବ୍ୟବହାର ଏବଂ ଜଳବାହିତ ରୋଗର ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜିଠାରୁ ସୁଜଳ ଅଭିଯାନର ଶୁଭାରମ୍ଭ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଭୁବନେଶ୍ୱରରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅଧୀନରେ ଜଳ ଅପଚୟ ରୋକିବା, ଜଳ ସମ୍ପଦର ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ି ପାଇଁ ଜଳ ଉପଲବ୍ଧତା ନିଶ୍ଚିତ କରିବା

0: ଦେଶରେ ନାଗରିକମାନଙ୍କୁ ସଚେତନ କରାଯିବ। ଏହି ଅଭିଯାନର ବାର୍ତ୍ତା ରହିଛି ଜଳ ସଂରକ୍ଷଣ ଆଜିର ଆବଶ୍ୟକତା ଭବିଷ୍ୟତ ପିଢ଼ିର ଭାଗ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଭିଯାନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2015 ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଆର୍ଥିକ ସେବାରୁ ବଞ୍ଚିତ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇଦେବା ଏବଂ ସେମାନଙ୍କ ଉଦ୍ୟୋଗୀ ସମ୍ଭାବନାକୁ ବିକଶିତ କରିବା। ଏହି ଯୋଜନାରେ ପ୍ରଥମେ 3 ବର୍ଗରେ ଋଣ ଯୋଗାଇ ଦିଆଯାଉଥିବା ବେଳେ ଏବେ 4 ବର୍ଗରେ ଋଣ ଯୋଗାଇ ଦିଆଯାଉଛି। ବିଭିନ୍ନ ବର୍ଗର ଉଦ୍ୟୋଗୀମାନଙ୍କୁ ସହାୟତା କରିବା ଲାଗି ଶିଶୁ ବର୍ଗରେ 50,000 ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ସେହିପରି କିଶୋର ବର୍ଗରେ 50,000 5 ଲକ୍ଷ, ତରୁଣ ବର୍ଗରେ 5 ଲକ୍ଷରୁ 10 ଲକ୍ଷ ଏବଂ ତରୁଣ ପ୍ଲସ୍ ବର୍ଗରେ 10 ଲକ୍ଷରୁ 20 ଲକ୍ଷ ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯାଉଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
1: ଉଦ୍ୟମଶୀଳତାକୁ ହର ଭାରତୀୟ କେ ଲିଏ ସହଜ ବନାନେ ମେ ମୁଦ୍ରା ଯୋଜନା କି ବହୁତ ବଡି ଭୂମିକା ହେ। ବିନା ଗ୍ୟାରେଣ୍ଟି କେ ବ୍ୟାଙ୍କ ଲୋନ କି ଇସ୍ ଯୋଜନା ନେ ମହିଳା ଉଦ୍ୟମୀ ମେରେ ଦଲିତ ପିଛଡ଼େ ଆଦିବାସୀ ଉଦ୍ୟମୀ କା ଏକ ବହୁତ ବଡ଼ା ଘର ଦେଶ ମେ ତୟାର କିଆ ହେ ଔର ନଏ ନଏ କ୍ଷେତ୍ର ମେ କିଆ ହେ ଦୂର ସୁଦୂର ଗାଓ ମେ କିଆ ହେ। ଇସ୍ ଯୋଜନା କେ ତହତ ଅଭି ତକ ଲଗଭଗ 19 ଲକ୍ଷ କରୋଡ ରୁପିଏ ଋଣ କେ ତୌର ପର ଦିଏ ଗଏ ଔର ଲୋନ ଲେନେ ୱାଲୋ ମେ ଲଗଭଗ 7 କରୋଡ ଏସେ ଉଦ୍ୟମୀ ହେ ଜିନ୍ହୋନେ ପହଲି ବାର କୋଇ ଉଦ୍ୟମ ଶୁରୁ କିଆ ହେ ଔର ଏକ ନଏ ଉଦ୍ୟମୀ ବନେ ହେ।
0: ହବିଷ୍ୟବ୍ରତ ଆସନ୍ତା 26 ତାରିଖରୁ ନଭେମ୍ବର 24 ପର୍ଯ୍ୟନ୍ତ ପାଳନ କରାଯିବ। ରାଜ୍ୟ ସରକାରଙ୍କର ହବିଷ୍ୟାଳି ଯୋଜନାରେ ଚଳିତ ମାସ 6 ପୂର୍ବାହ୍ନ 10 ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ହବିଷ୍ୟାଳିମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଦି 3 ସ୍ଥାନରେ 2,500 ହବିଷ୍ୟାଳିଙ୍କ ନିଃଶୁଳ୍କ ରହଣି, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ, ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ରାଜ୍ୟର 30 ଜିଲ୍ଲାରୁ ଆବେଦନକାରୀ ଇ ଡିଷ୍ଟ୍ରିକ୍ .odisha.gov.in ପୋର୍ଟାଲରେ ଆବେଦନ କରିପାରିବେ। ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ବବିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ରାଷ୍ଟ୍ରନାୟକ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଦେଶବାସୀ। ପଞ୍ଚାୟତକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ଗ୍ରାମସଭା। ସହ ପାଇଲଟଙ୍କ ଆକ୍ରମଣକୁ ପ୍ରତିହତ କରି 180 ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ନାଗରିକ କ୍ୟାପ୍ଟେନ୍ ସ୍ମିଥ୍ ମଚ୍ଛରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ଜଳ ସଂରକ୍ଷଣ ଓ ନିରାପଦ ପାନୀୟ ଜଳର ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଜିଠାରୁ ଆରମ୍ଭ ହେଲା ସୁଜଳ ଅଭିଯାନ ଏବଂ ଓଡ଼ିଶାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମିକମୁକ୍ତ କରିବା ଲକ୍ଷ୍ୟ ନେଇ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ଆଜିଠାରୁ ଆରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 5:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

କାର୍ଯ୍ୟକ୍ରମ ଶେଷରେ ଗୀତଟି ଗାଇଛନ୍ତି ଶିଳ୍ପୀ ସୁବାଶିଷ, ଗୀତ ରଚନା ଅଲେଖ ବିଶ୍ୱାଳ ଏବଂ କୁବେର ଚୌଧୁରୀ।

ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି ଭକ୍ତି ଗୀତ। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ଶୈଳଭାମା, ଗୀତ ରଚନା ବସନ୍ତରାଜ ସାମଲ।

ଶ୍ରୋତା ବନ୍ଧୁ, ହେଲୋ ବାରିପଦା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 06792254105। ନମ୍ବରଟି ଆଉ ଥରେ କହି ରଖୁଛୁ, 06792254105। ସୂଚନାଟି ଏତିକିରେ ଶେଷ ହେଲା।

ସୂଚନା ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ପରେ ପରେ।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
1: ସବୁରି ଭାଷାରେ, କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଅନ୍ତୋଦୟ ଯୋଜନାରେ ସମାଜର ଶେଷ ଧାଡ଼ିର ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ପ୍ରକୃତି ସୁରକ୍ଷା ସହ ଆର୍ଥିକ ଓ ଶିଳ୍ପ ବିକାଶକୁ ଆଗେଇ ନେବାକୁ ରାଜ୍ୟପାଳଙ୍କ ଆହ୍ୱାନ। ରାଜ୍ୟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ ଶେଷ କରି ଆସନ୍ତା 10 ତାରିଖ ସୁଦ୍ଧା କ୍ଷତିପୂରଣ ପ୍ରଦାନ କରିବେ ସରକାର। ହବିଷ୍ୟାଳି ଯୋଜନାରେ ଆସନ୍ତା 6 ତାରିଖରୁ ଆରମ୍ଭ ହେବ ଅନ୍ଲାଇନ୍ ଆବେଦନ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ହକିରେ ଭାରତକୁ ସ୍ୱର୍ଣ୍ଣ, ପଦକ ସଂଖ୍ୟା 76 ବୃଦ୍ଧି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 157ତମ ଏବଂ ରାଷ୍ଟ୍ରନାୟକ ତଥା ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ 122ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟ ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଦୁଇ ମହାନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାତ୍ମା ଗାନ୍ଧୀ କେବଳ ଭାରତକୁ ସ୍ୱାଧୀନତା ଦେଇନଥିଲେ, ବରଂ ସାରା ବିଶ୍ୱକୁ ନୈତିକତା, ସତ୍ୟାଗ୍ରହ ଓ ଅସହଯୋଗ ପରି ନୂତନ ଦିଗ୍ଦର୍ଶନ ଦେଇଥିଲେ। ସ୍ୱଚ୍ଛତା ଆଜି ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିବାବେଳେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ତୋଦୟ ଯୋଜନାର ମାଧ୍ୟମରେ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କୁ

0: ଆସକ୍ତ କରାଯାଉଛି ବୋଲି ଶ୍ରୀ ମାଝି କହିଛନ୍ତି। ଶାସ୍ତ୍ରୀଜୀଙ୍କ ନିଃସ୍ୱାର୍ଥପର ଦେଶ ସେବା ଏବଂ ଜୟ ଯବାନ ଜୟ କିଷାନର ଓଜସ୍ୱୀ ଆହ୍ୱାନ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଶକ୍ତି ସଞ୍ଚାର କରିଥିଲା ବୋଲି ଶ୍ରୀ ମାଝି କହିଛନ୍ତି। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଓ ସଭା ସମିତି ଆୟୋଜିତ ହୋଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସଂସ୍କୃତି ଭବନଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ। ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ସିଂହାପଡ଼ାଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସ୍ଥାନୀୟ କର୍ମକର୍ତ୍ତା ଓ ସହଯୋଗୀମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ଭାପୁର ବ୍ଲକର ବିଜେପୁରଠାରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ପ୍ରକୃତିର ସୁରକ୍ଷା ସହ ଆର୍ଥିକ ଓ ଶିଳ୍ପ ବିକାଶକୁ ଆଗେଇ ନେବାକୁ ହେବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ପାଟି କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ଆୟୋଜିତ ପୁନଶ୍ଚ ପୃଥିବୀ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ଅତ୍ୟନ୍ତ ଜରୁରୀ। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ ପରିବେଶର ସନ୍ତୁଳନ ରକ୍ଷା ବର୍ତ୍ତମାନ ସମୟରେ ବିଶ୍ୱ ପାଇଁ ସବୁଠାରୁ ବଡ଼ ଆହ୍ୱାନ। ପରିବେଶ ସୁରକ୍ଷାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରି ପୃଥିବୀକୁ ଆଗାମୀ ପିଢ଼ି ପାଇଁ ଅଧିକ ନିରାପଦ କରିବା ସମସ୍ତଙ୍କ କର୍ତ୍ତବ୍ୟ। ଦେଶ ବିଦେଶରୁ ଆସିଥିବା ଜଳବାୟୁ ବିଶେଷଜ୍ଞ, ପରିବେଶବିତ୍, ବୁଦ୍ଧିଜୀବୀ ଏବଂ ଯୁବ ଛାତ୍ରଛାତ୍ରୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ମନ୍ଥନ ଆଗାମୀ ଦିନରେ ଏକ ସବୁଜ ଭବିଷ୍ୟତ ନିର୍ମାଣ ପାଇଁ ଦିଗ୍ଦର୍ଶନ ଦେବ ବୋଲି ଶ୍ରୀ ସୁରଜ କହିଛନ୍ତି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ନିକଟରେ ଗୁଣାତ୍ମକ, ସୁଲଭ ଓ ଆଧୁନିକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଫିଜିକାଲ୍ ମେଡିସିନ୍ ଆଣ୍ଡ ରିହାବିଲିଟେସନ୍ ପିଏମ୍ଆର୍ ବିଭାଗ ଦ୍ୱାରା ଆୟୋଜିତ ଆଇଏପିଏମ୍ଆର୍ ମିଡ୍ ଟର୍ମ ସିଏମ୍ଇର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଉତ୍ତମ ପୁନର୍ବାସ ସେବା ଦ୍ୱାରା ଦିବ୍ୟାଙ୍ଗ ଓ ଜଟିଳ ଶାରୀରିକ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ଜୀବନଶୈଳୀକୁ ସୁଗମ କରିବାରେ ପିଏମ୍ଆର୍ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚିକିତ୍ସା କ୍ଷେତ୍ରରେ ନୂତନ ଗବେଷଣା, ଆଧୁନିକ ଫିଜିଓଥେରାପି ଓ ରିହାବିଲିଟେସନ୍, ଟେକ୍ନୋଲୋଜିର ବ୍ୟବହାର ସାଧାରଣ ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ ଦିଗରେ ସହାୟକ ହେବ। ସମାଜର ଶେଷ ଧାଡ଼ିରେ ଥିବା ଏବଂ ଅବହେଳିତ ଲୋକଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକର କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତିର ଆକଳନକୁ ଦୁର୍ଗାପୂଜା ପୂର୍ବରୁ ଶେଷ କରିବାକୁ ଅଧିକାରୀମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ 10 ତାରିଖ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ରାଶି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଇଏ ବନ୍ୟା ସମୟରେ ଯେଉଁ କ୍ଷତିଗ୍ରସ୍ତ ହୋଇଛନ୍ତି ସେ ସବୁ କ୍ଷତିଗ୍ରସ୍ତର ଆନୁଷାଙ୍ଗିକ ପଦକ୍ଷେପ ଏବଂ କ୍ଷତିପୂରଣ ରାଶି 10 ତାରିଖ ମୁଁ ଡେଡ୍ଲାଇନ୍ ଦେଇଛି, ଦଶହରା ଆସୁଛି, ତେଣୁ 10 ତାରିଖ ଭିତରେ ପହଞ୍ଚିଗଲେ ଟିକେ ସେମାନଙ୍କର କଷ୍ଟ ଲାଘବ ହେବ। ଏ ପ୍ରାକୃତିକ ବିପର୍ଯ୍ୟୟର ପ୍ରକୋପକୁ କେମିତି ଆମେ କମେଇ ପାରିବୁ, ଯେଉଁ ଯେଉଁ ସଂସ୍ଥା ସବୁ ଅଛନ୍ତି ଜାତୀୟ ସ୍ତରରେ ଏବଂ ଆନ୍ତର୍ଜାତିକ ସ୍ତରରେ ସେମାନଙ୍କ ସାଙ୍ଗରେ ଆମେ ସମ୍ପର୍କରେ ଅଛୁ।
0: ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଆଶା, ଅଙ୍ଗନବାଡ଼ି ଓ ଏନ୍ଡିଆର୍ଏଫ୍ର କର୍ମକର୍ତ୍ତାଙ୍କୁ ରାଜସ୍ୱ ମନ୍ତ୍ରୀ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ 261 କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାକୁ 20 କୋଟି ଦିଆଯାଇଥିବା ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଓ ପ୍ରକୋପ ହ୍ରାସ କରିବା ପାଇଁ ଆଗାମୀ ଦିନରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟ୍ରୋଲୋଜି ଆଇଆଇଟିଏମ୍ ସହିତ ବିଭାଗର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ବଜ୍ରପାତ କ୍ଷୟକ୍ଷତି ହ୍ରାସ କରାଇବାକୁ ଆଇଆଇଟିଏମ୍ ଜ୍ଞାନକୌଶଳ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ପବିତ୍ର କାର୍ତ୍ତିକ ମାସର ହବିଷ ବ୍ରତ ଆସନ୍ତା 26 ତାରିଖରୁ ନଭେମ୍ବର 24 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ଚଳିତ ମାସ 6 ତାରିଖ ପୂର୍ବାହ୍ନ 10ଟାରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ହବିଷ୍ୟାଳୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଦି 3ଟି ସ୍ଥାନରେ 2500 ହବିଷ୍ୟାଳୀଙ୍କ ନିଃଶୁଳ୍କ ରହଣି, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ, ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ରାଜ୍ୟର 30ଟି ଜିଲ୍ଲାରୁ ଆବେଦନକାରୀ e-district.odisha.gov.in ପୋର୍ଟାଲରେ ଆବେଦନ କରିପାରିବେ। 70 ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ 50ରୁ 70 ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଚଳିତ ବର୍ଷ ମଧ୍ୟ ହବିଷ୍ୟାଳୀଙ୍କ ରହଣି, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନରେ ସ୍ୱେଚ୍ଛାସେବୀ ମୁତୟନ ରହିବ ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

0: ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ କୋଟା ଭାଲସା କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ବୋରାଗୁହାଳୁ ଏବଂ କାରାକା ଭାଲସା ଷ୍ଟେସନ ମଧ୍ୟରେ ଅବସ୍ଥିତ 41/41A ସୁଡ଼ଙ୍ଗର ଖନନ କାର୍ଯ୍ୟ ଶେଷ ହୋଇଛି ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି। ଦୋହରୀକରଣ ପ୍ରକଳ୍ପ ଅଗ୍ରଗତିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୋଟ 829 ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସୁଡ଼ଙ୍ଗକୁ ଅଶ୍ୱଖୁରା ଆକୃତିରେ ନିର୍ମାଣ କରାଯାଇଛି। ସୁଡ଼ଙ୍ଗର ଖନନ କାର୍ଯ୍ୟ ସମ୍ପନ୍ନ ହେଲେ ଦୋହରୀକରଣ ପ୍ରକଳ୍ପର କ୍ରମାଗତ ବିକାଶରେ ସହାୟକ ହେବା ସହ କୋଟା ଭାଲସା କୋରାପୁଟ ରେଳ ସେକ୍ସନରେ ରେଳ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଭୁବନେଶ୍ୱରସ୍ଥିତ ଏକାମ୍ର କାନନଠାରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍ OCCL ପକ୍ଷରୁ ଆସନ୍ତାକାଲିର ଉନ୍ନତ ଭବିଷ୍ୟତ ପାଇଁ ଚାଲିବାର ବାର୍ତ୍ତା ନେଇ ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି। ଏହା ମାଧ୍ୟମରେ ସୁସ୍ଥତା, ଶାରୀରିକ ସକ୍ଷମତା, ଶୃଙ୍ଖଳା ଓ ସାମୂହିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରସାର କରାଯାଇଥିଲା। ସମ୍ବଲପୁର, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଗଞ୍ଜାମ ସମେତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନିରାପଦ ଗର୍ଭପାତର ଗୁରୁତ୍ୱ, ମାତୃ ମୃତ୍ୟୁହାରରେ ଏହାର ଭୂମିକା ଏବଂ ସରକାରଙ୍କ ନିର୍ଦ୍ଧାରିତ ନିୟମ ଓ ଚିକିତ୍ସା ମାର୍ଗଦର୍ଶିକା ଅନୁଯାୟୀ ଗର୍ଭପାତ ସେବା ଗ୍ରହଣ କରିବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନମିତା ପଟ୍ଟନାୟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ପ୍ରଶିକ୍ଷିତ ଡାକ୍ତରମାନେ ନିରାପଦ ଗର୍ଭପାତ ସେବାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭଦ୍ରକ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ 3 ଦିନ ଧରି ଚାଲିଥିବା ଆଙ୍ଗନକା ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଜିଲ୍ଲାର 8ଟି ପ୍ରକଳ୍ପ ମଧ୍ୟରେ ଥିବା 2,435 ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାର 3ୟ ଦିବସରେ ଭାରତୀୟ କ୍ରୀଡ଼ାବିତ୍ମାନେ ଚିତ୍ତାକର୍ଷକ ପ୍ରଦର୍ଶନ ସହ 6ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଭାରତକୁ ମହିଳା ହକିରେ ଗୋଟିଏ, କୁସ୍ତିରେ ଗୋଟିଏ, ମୁଷ୍ଟିଯୁଦ୍ଧରେ 3ଟି ଏବଂ ତୀରନ୍ଦାଜିରେ ଗୋଟିଏ ସ୍ୱର୍ଣ୍ଣପଦକ ମିଳିଛି। ମହିଳା ହକି ଦଳ ଚୀନ୍କୁ ଫାଇନାଲ୍ରେ 1-0 ପରାସ୍ତ କରି ଐତିହାସିକ ବିଜୟ ସହ ସ୍ୱର୍ଣ୍ଣପଦକ ହାସଲ କରିଛି। ଦଳ ପକ୍ଷରୁ ଲାଲ୍ ରେମ୍ସିଆମି ଏକମାତ୍ର ଗୋଲ୍ ସ୍କୋର୍ କରିଥିଲେ। ଦୀର୍ଘ 44 ବର୍ଷର ବ୍ୟବଧାନ ପରେ ଏସୀୟ କ୍ରୀଡ଼ା ହକିରେ ମହିଳା ଦଳକୁ ଏହି ସଫଳତା ମିଳିଛି। ଏଥିସହ ଭାରତ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛି। କୁସ୍ତି ଯୋଦ୍ଧା ସୁଜିତ କଲକାଲ 65 କିଲୋଗ୍ରାମ ଫ୍ରି ଷ୍ଟାଇଲ୍ ଇଭେଣ୍ଟରେ ତାଜିକିସ୍ତାନର ପ୍ରତିଦ୍ୱନ୍ଦ୍ୱୀକୁ 10-9 ପରାସ୍ତ କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ମୁଷ୍ଟିଯୁଦ୍ଧରେ ପରବିନ ହୁଡ଼ା ମହିଳା 65 କିଲୋଗ୍ରାମ ବର୍ଗ ଫାଇନାଲ୍ରେ ଚୀନ୍ ତାଇପେଇର ନିଏନ୍ ଚିନ୍ ଚେନ୍ଙ୍କୁ ପରାସ୍ତ କରିଛନ୍ତି। ଅଙ୍କୁଶ ପଙ୍ଘାଲ ପୁରୁଷ 80 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ଏହା ପୂର୍ବରୁ ଲଭ୍ଲିନା ବୋରଗୋହେଁ ମଧ୍ୟ ମହିଳା 75 କିଲୋଗ୍ରାମରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। କ୍ରୀଡ଼ାବିତ୍ମାନଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ସହିତ ଭାରତ ପଦକ ତାଲିକାର 5ମ ସ୍ଥାନକୁ ଉନ୍ନୀତ ହୋଇଛି। ଦେଶର ପଦକ ସଂଖ୍ୟା 76କୁ ବୃଦ୍ଧି ପାଇଛି। ଏଥିରେ 16 ସ୍ୱର୍ଣ୍ଣ, 25 ରୌପ୍ୟ ଏବଂ 35 କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ମୁଖ୍ୟ ସମ୍ବାଦ ପୁଣିଥରେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଅନ୍ତର୍ଦ୍ଦୟ ଯୋଜନାରେ ସମାଜର ଶେଷ ଧାଡ଼ିର ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ପ୍ରକୃତି ସୁରକ୍ଷା ସହ ଆର୍ଥିକ ଓ ଶିଳ୍ପ ବିକାଶକୁ ଆଗେଇ ନେବାକୁ ରାଜ୍ୟପାଳଙ୍କ ଆହ୍ୱାନ। ରାଜ୍ୟରେ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ଶେଷ କରି ଆସନ୍ତା 10 ସୁଦ୍ଧା କ୍ଷତିପୂରଣ ପ୍ରଦାନ କରିବେ ସରକାର। ହବିଷ୍ୟାଳି ଯୋଜନାରେ ଆସନ୍ତା 6 ଆରମ୍ଭ ହେବ ଅନ୍ଲାଇନ୍ ଆବେଦନ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ହକିରେ ଭାରତକୁ ସ୍ୱର୍ଣ୍ଣ, ପଦକ ସଂଖ୍ୟା 76 ବୃଦ୍ଧି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ, ଆଲେଖ୍ୟ ଡକ୍ଟର ଗିରିଶ ପ୍ରସାଦ ସ୍ୱାଇଁ, ଉପସ୍ଥାପନରେ ମୁଁ ସରିତା ସାହୁ। ଆମ ଦେଶ ପ୍ରତୀକାତ୍ମକ ଭାବରେ ସ୍ୱଚ୍ଛତାର ସୂତ୍ରରେ ଆଜି ଏକତ୍ରିତ, ଯେଉଁଠାରେ ସମସ୍ତେ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ସେବାମୂଳକ ଯୋଗଦାନ ଦେଉଛନ୍ତି। ଏହା ମହାତ୍ମାଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି। ଭାରତକୁ ଗଠନ କରିବାରେ ମହାତ୍ମା ଗାନ୍ଧି ଜଣେ ନିର୍ଣ୍ଣାୟକ ଏବଂ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ଭାରତ ନିର୍ମାଣ ପାଇଁ ସେ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ତାହା ଏବେ ବି ଏହି ହିଂସାତ୍ମକ ଏବଂ ଅସ୍ଥିର ବିଶ୍ୱକୁ ଶାନ୍ତି ଓ ସଦ୍ଭାବନା ପାଇଁ ଆମ ମାର୍ଗକୁ ଆଲୋକିତ କରି ରଖିଛି। ଆଜି ଆମେ ଆମର ଉଦୀୟମାନ ଆର୍ଥିକ ପରିବର୍ତ୍ତନର ଶୀର୍ଷରେ ଅଛୁ ଏବଂ ଏକ ବିଶ୍ୱସ୍ତରୀୟ ଆର୍ଥିକ ମହାଶକ୍ତି ଭାବରେ ବିବେଚିତ ହେଉଛୁ। ଆମେ ଅନେକ ସାମାଜିକ ସୂଚକାଙ୍କରେ ପ୍ରଗତି ହାସଲ କରିଛୁ। ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକଙ୍କ ପ୍ରତିଶତ ନିରନ୍ତର ହ୍ରାସ ପାଉଛି। ଶିଶୁ ମୃତ୍ୟୁହାର ଇତିହାସରେ ସବୁଠାରୁ କମ୍ ହୋଇପାରିଛି। ସାକ୍ଷରତା ହାର ନିରନ୍ତର ବୃଦ୍ଧି ପାଉଛି। ଲିଙ୍ଗ ଅନୁପାତରେ ଉନ୍ନତି ହେଉଛି ଏବଂ ଜୀବନ ଆଶା ବୃଦ୍ଧି ପାଉଛି। ଏହି ସମସ୍ତ

0: ସଂଖ୍ୟାନ ଅପେକ୍ଷା ଯେଉଁ ବିଷୟ ସମସ୍ତଙ୍କୁ ଅଧିକ ଖୁସି କରିବ ତାହା ହେଉଛି ଭାରତର ଲୋକମାନେ ଜାତିର ଜନକଙ୍କ ହୃଦୟର ନିକଟତର ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା କାରଣ ପାଇଁ ଏକାଠି ହୋଇଛନ୍ତି, ଯିଏକି ରାଜନୈତିକ ସ୍ୱାଧୀନତା ପରି ପରିମଳକୁ ପ୍ରାଥମିକତା ଦେଇଥିଲେ। ଆଜି ଭାରତ ଖୋଲା ମଳତ୍ୟାଗ ବିରୁଦ୍ଧରେ ଲଢ଼ୁଛି ଏବଂ ଜିତିପାରୁଛି। ରାଜନୈତିକ ସ୍ୱାଧୀନତା ପାଇଁ ଜନସାଧାରଣଙ୍କୁ ସଂଗଠିତ କରିବା ପାଇଁ ଜାତିର ଜନକଙ୍କ ନେତୃତ୍ୱ ଯେଉଁ ମୂଲ୍ୟବୋଧ ଏବଂ ପଦ୍ଧତି ଉପରେ ପର୍ଯ୍ୟବେସିତ ଥିଲା, ସେହି ସମାନ ମୂଲ୍ୟବୋଧ ଏବଂ ପଦ୍ଧତିଗୁଡ଼ିକୁ ଦେଶ ଆଜି ଗ୍ରହଣ କରୁଛି। ସେତେବେଳେ ସତ୍ୟାଗ୍ରହ ଥିଲା ଏବଂ ଆଜି ସ୍ୱଚ୍ଛାଗ୍ରହ, କିନ୍ତୁ ପରିବର୍ତ୍ତନ ଆଣିବା ପାଇଁ ଲୋକଙ୍କ ପ୍ରୟାସର ମୂଳରେ ସମାନ ଆତ୍ମା ରହିଛି। 1925 ସାପ୍ତାହିକ ନବଜୀବନ ମାଧ୍ୟମରେ ଜାତିର ଜନକ କହିଥିଲେ ଯେ ଅନେକ ରୋଗର କାରଣ ହେଉଛି ସବୁଠାରେ ମଳତ୍ୟାଗ କରିବାର ଆମର ଖରାପ ଅଭ୍ୟାସ। ତଥାପି ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ ମଇଳା ଏବଂ ଖୋଲା ମଳତ୍ୟାଗ ଏକ ଅବ୍ୟକ୍ତ ବାସ୍ତବତା ହୋଇ ରହିଲା ଏବଂ ବିକାଶ ପ୍ରାଥମିକତାର ତଳେ ରହିଗଲା। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକାଶ ଏଜେଣ୍ଡାରେ ପରିମଳକୁ ପ୍ରାଥମିକତା ଦେବା ପରଠାରୁ ଏହା ଦେଶର ଚେତନାରେ ଏକ ସର୍ବୋଚ୍ଚ ପ୍ରାଥମିକତା ପାଲଟିଛି। ଶେଷରେ ଏହାକୁ ଉପଯୁକ୍ତ ସ୍ୱୀକୃତି ଏବଂ ଗୁରୁତ୍ୱ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ଲାଲକିଲ୍ଲାରୁ ଦେଇଥିବା ଭାଷଣରେ ଶୌଚାଳୟ ପ୍ରତି ଅଭୂତପୂର୍ବ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ। 5 ମଧ୍ୟରେ ସମଗ୍ର ଭାରତକୁ ଖୋଲା ମଳତ୍ୟାଗମୁକ୍ତ କରିବାକୁ ପ୍ରତିଜ୍ଞା କରିଥିଲେ। ଆଜି ସେ ପ୍ରତିଜ୍ଞା ବାସ୍ତବତାର ରୂପ ନେବାକୁ ଯାଉଛି। ସ୍ୱଚ୍ଛତାର ଲହରୀ ସାରା ଦେଶରେ ପ୍ରବଳ ଶକ୍ତି ସହିତ ବ୍ୟାପିବାରେ ଲାଗିଛି। ପୁରୁଷ ଏବଂ ମହିଳା, ବୃଦ୍ଧ ଏବଂ ଯୁବକ, ଧନୀ ଏବଂ ଗରିବ ସମସ୍ତେ ସ୍ୱଚ୍ଛତାର ଚାମ୍ପିୟନ ହୋଇଛନ୍ତି। ଦେଶର ପ୍ରତ୍ୟେକ କୋଣରେ ଅସାଧାରଣ ନେତୃତ୍ୱର କାହାଣୀ ପ୍ରଚୁର। ଲୋକମାନେ ସେମାନଙ୍କର ପୁରୁଣା ଅଭ୍ୟାସ ପରିତ୍ୟାଗ କରୁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି କରିବାକୁ ପ୍ରେରଣା ଦେଉଛନ୍ତି। ପରିମଳ କ୍ଷେତ୍ରରେ ସ୍ୱାଧୀନତା ପରଠାରୁ ଯାହା ହାସଲ କରାଯାଇଥିଲା, ସ୍ୱଚ୍ଛ ଭାରତ ମିଶନ ତାହାଠାରୁ ବହୁତ ଅଧିକ ହାସଲ କରିଛି। ସ୍ୱଚ୍ଛ ଭାରତ ଅଭିଯାନ 2026 ସୁଦ୍ଧା ଏକ ବଡ଼ ସଫଳତା ହାସଲ କରିଛି, ଯାହା ଭାରତର ପରିମଳ ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। 2014 ଅକ୍ଟୋବର 2 ଆରମ୍ଭ ହୋଇଥିବା ଏହି ମିଶନର ଦ୍ୱିତୀୟ ପର୍ଯ୍ୟାୟ 2026 ସୁଦ୍ଧା ସହରଗୁଡ଼ିକୁ ସମ୍ପୂର୍ଣ୍ଣ ଆବର୍ଜନାମୁକ୍ତ କରିବା ଲକ୍ଷ୍ୟରେ ବଡ଼ ସଫଳତା ସାଉଁଟିଛି। ଦେଶର ପ୍ରାୟ ସମସ୍ତ ଗ୍ରାମ ଖୋଲା ମଳମୁକ୍ତ ହେବା ପରେ 2026 ସେପ୍ଟେମ୍ବର ସୁଦ୍ଧା 5,69,000 ଅଧିକ ଗ୍ରାମ ଗୋଟିଏ ସ୍ତର ଉପରକୁ ଉଠିଛନ୍ତି, ଯେଉଁଠି କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ସଫଳତାର ସହ କରାଯାଉଛି। ସହରାଞ୍ଚଳରେ ବ୍ୟକ୍ତିଗତ ଘରୋଇ ଶୌଚାଳୟ ନିର୍ମାଣ ଲକ୍ଷ୍ୟରେ 108%ରୁ ଅଧିକ ପ୍ରାୟ 63,74,000 ଶୌଚାଳୟ ଏବଂ ଗୋଷ୍ଠୀଗତ ଶୌଚାଳୟ କ୍ଷେତ୍ରରେ 125%ରୁ ଅଧିକ ପ୍ରାୟ 6,36,000 ମୋଟାମୋଟି ସଫଳତା ମିଳିଛି। ସେପ୍ଟେମ୍ବର 17 ଆଜି ପର୍ଯ୍ୟନ୍ତ ଚାଲିଥିବା ସ୍ୱଚ୍ଛତା ମି ସହଭାଗ ଅଭିଯାନରେ କୋଟି କୋଟି ନାଗରିକ ଶ୍ରମଦାନ କରିଛନ୍ତି। ଏହି ଅଭିଯାନରେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କୁ ସାମିଲ କରିବା ପାଇଁ ସ୍ୱଚ୍ଛ ପାଠଶାଳା ଏବଂ ସ୍ୱଚ୍ଛତା ଜ୍ଞାନ ଯାତ୍ରା ଆୟୋଜନ କରାଯାଇଛି। ସ୍ୱଚ୍ଛତା ଏକ ମହତ ଅଭିଯାନ, ଯାହାକୁ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଦିନ, ପ୍ରତ୍ୟେକ ପକ୍ଷ, ପ୍ରତ୍ୟେକ ବର୍ଷ ଗୋଟିଏରୁ ଅନ୍ୟ ଗୋଟିଏ ପିଢ଼ି ଆଗେଇ ନେବା ଉଚିତ। ତେଣୁ ସ୍ୱଚ୍ଛତା ଦିଗରେ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ପର୍ଯ୍ୟନ୍ତ ଡାକିଥିବା ଏହି ଆନ୍ଦୋଳନ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ, ଆଲେଖ୍ୟ ଡକ୍ଟର ଗିରିଶ ପ୍ରସାଦ ସ୍ୱାଇଁ, ଉପସ୍ଥାପନା ସରିତା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
2: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:01। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଆସନ୍ତୁ ଶୁଣିବା ମଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଇନ୍ଦୁମତୀ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ଉପସ୍ଥାପନାରେ ଅଛନ୍ତି ପଦ୍ମିନୀ ହାଁସ୍ଦା ଏବଂ ମହେନ୍ଦ୍ରନାଥ ମୁର୍ମୁ। ହେଲେ ଶ୍ରୋତା ବନ୍ଧୁ, ତା ପୂର୍ବରୁ ଶୁଣିନେବା କିଛି ବିଜ୍ଞାପନ।
3: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ ଦଉଛି।
4: କାହିଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟଘର ULA ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା

0: ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
1: प्रिय TPNODL बिजुली उपभोक्ता आपण जानंती की एबे 25 वर्ष पई बिजुली बिल चिंतारु मुक्ति पीएम सूर्य घर योजना रे मात्र 1875 टंका दे आज्ञा हां मात्र 1875 टंका रे निज छात उपरे सोलर पैनल बसंतु एवं वर्षक 5000 टंका पर्यंत संचय करंतु। आज ही 1800-3456-718 किबा 1912 रे जोगाजोग करंतु। भाई ए महंगा जोगो को इलेक्ट्रिक बिल भारी टेंशन दोउची।
0: काई तू जानिनु ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800-3456-718 କିମ୍ବା 1912 ରେ କଲ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।
4: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଇନ୍ଦୁମତୀ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।
5: ଏହି ଧରା ପୃଷ୍ଠରେ ଚାରିଆଡ଼େ ଜରି, ପଲିଥିନ, ପ୍ଲାଷ୍ଟିକ ବୋତଲ ଆଦି ପଡ଼ି ଅପରିଷ୍କାର ହୋଇପଡ଼ିଛି। ତା ସହିତ ରାସ୍ତାଘାଟରେ ମଳମୂତ୍ରରେ ଅସନା ହୋଇପଡ଼ିଛି। ତେଣୁ ଧରଣୀ ମା ଆଜି କାନ୍ଦୁଛନ୍ତି। ତେବେ ଆସନ୍ତୁ ଆମେ ସମସ୍ତେ ଏକ ହୋଇ ଜରି, ପଲିଥିନ, ପ୍ଲାଷ୍ଟିକ ବୋତଲ ବ୍ୟବହାରକୁ ତ୍ୟାଗ କରିବା ଏବଂ ମଳମୂତ୍ର ପାଇଁ ପାଇଖାନା ବ୍ୟବହାର କରିବା।

0: ଶୁଣୁଥିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଶିଳ୍ପୀ ଇନ୍ଦୁମତୀ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: आकाशवाणी संवाद पढ़ुछंते चंदन घोष। मुख्य संवाद। विश्वरे शांति प्रतिष्ठा दिगरे प्रधानमंत्री निरंतर प्रचेष्टा को रूस राष्ट्रपति व्लादिमीर पुतिन प्रशंसा। भारत वर्तमान विश्व शांति प्रक्रिया रे एक विश्वस्त मुखपत्र भावे उभाउछि बोली पुतिन बिवृति रे प्रतिफलित होउछि कहिले स्वराष्ट्रमंत्री। ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମବାର୍ଷିକୀ ଅବସରରେ କୃତଜ୍ଞ ରାଷ୍ଟ୍ରର ବିନମ୍ର ଶ୍ରଦ୍ଧାଞ୍ଜଳି ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ବିଜୟ ଅଭିଯାନ ଜାରି ରଖି ଆଜି ହାସଲ କରିଛି 6 ସ୍ୱର୍ଣ୍ଣ ପଦକ। ଉଦ୍ଯାପନୀ ସମାରୋହରେ ଦେଶର ମହିଳା ପତାକା ବାହକ ହେବେ ନିରୁ ଢାଣ୍ଡା। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରଚେଷ୍ଟାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରଶଂସା କରିଛନ୍ତି। ମସ୍କୋରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ପୁତିନ ଏହି ମତ ବ୍ୟକ୍ତ କରିଛନ୍ତି। ଶ୍ରୀ ପୁତିନଙ୍କ ଏହି ବିବୃତ୍ତି ପ୍ରତ୍ୟେକ ଭାରତୀୟଙ୍କ ଲାଗି ଗର୍ବର ବିଷୟ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶ୍ରୀ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବର୍ତ୍ତମାନ ବିଶ୍ୱ ଶାନ୍ତି ପ୍ରକ୍ରିୟାରେ ଏକ ବିଶ୍ୱସ୍ତ ମୁଖପାତ୍ର ଭାବେ ଉଭା ହୋଇଛି ବୋଲି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ଅବସରରେ ପୁତିନଙ୍କର ଏହି ବିବୃତ୍ତିରେ ପ୍ରତିଫଳିତ ହେଉଛି। ଗତ କିଛି ବର୍ଷ ଧରି ସମଗ୍ର ବିଶ୍ୱରେ ଯୁଦ୍ଧ ଓ ଦ୍ୱନ୍ଦ୍ୱ ଭଳି ସ୍ଥିତି ଉପୁଜିଥିବା ବେଳେ ଏସବୁର ସମାଧାନ ଯୁଦ୍ଧକ୍ଷେତ୍ର ନୁହେଁ ବରଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମ୍ଭବ ବୋଲି ଶ୍ରୀ ମୋଦି ବିଶ୍ୱ ନେତୃବୃନ୍ଦଙ୍କୁ ଅବଗତ କରାଇଛନ୍ତି। ଯୁଦ୍ଧ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅନ୍ୟ ରାଷ୍ଟ୍ରକୁ ସର୍ବଦା ସାହାଯ୍ୟ ଓ ସହାୟତା ଯୋଗାଇ ଆସିଛି। ଏହା ଭାରତର ପୁରାତନ ପ୍ରଥା ବସୁଧୈବ କୁଟୁମ୍ବକମ୍କୁ ଏକ ନୂତନ ପରିଚୟ ପ୍ରଦାନ କରିବାରେ ସଫଳ ହୋଇଛି। ଏହିସବୁ କାରଣ ଯୋଗୁଁ ବିଶ୍ୱ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରସଙ୍ଗରେ ଭାରତର ମତାମତ ତଥା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି

0: ଙ୍କ ପରାମର୍ଶ ସର୍ବଦା ଗୁରୁତ୍ୱ ବହନ କରିଥାଏ ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାହସୀ ଭାରତୀୟ ପାଇଲଟ କ୍ୟାପଟେନ୍ ସ୍ମିଥ ମଛାନଙ୍କ ସହ କଥା ହୋଇଛନ୍ତି। ଦୁବାଇରୁ ତେଲ ଆଭିଭ୍ ଯାଉଥିବା ଫ୍ଲାଇ ଦୁବାଇ ବିମାନରେ ଶହ ପାଇଲଟଙ୍କ ଆକ୍ରମଣକୁ ପ୍ରତିହତ କରି 180 ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା କ୍ୟାପଟେନ୍ ସ୍ମିଥ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଅଭିଜ୍ଞତା ସମ୍ପର୍କରେ ବିସ୍ତୃତ ଭାବେ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କ୍ୟାପଟେନ୍ ସ୍ମିଥଙ୍କ ସାହସିକତାକୁ ପ୍ରଶଂସା କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ ସମଗ୍ର ଦେଶ ମଧ୍ୟ ତାଙ୍କ ଆରୋଗ୍ୟ ଲାଗି ପ୍ରାର୍ଥନା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ନିଜର ଅଦମ୍ୟ ସାହସ ଉପସ୍ଥିତ ବୁଦ୍ଧି ଏକ ସନ୍ତୁଳିତ ମାନସିକ ସ୍ଥିତି ଦ୍ୱାରା କ୍ୟାପଟେନ୍ ସ୍ମିଥ ଅନେକ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। କ୍ୟାପଟେନ୍ଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ବର୍ତ୍ତମାନ ଗର୍ବର ସହ କହିପାରିବ ଯେ ଭାରତୀୟମାନେ ଜୀବନ ନିଅନ୍ତି ନାହିଁ ବରଂ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟକୁ ବଞ୍ଚାଇବାରେ ସଫଳ ହୋଇଥାନ୍ତି।
1: और इतने लोगों की जान बचाई और आज पूरा देश गर्व से कह सकता है कि हम हिंदुस्तानी जान लेने वाले लोग नहीं है, जान बचाने वाले लोग। और आपने अपने शरीर पे इतना बड़ा घाव हुआ, आप स्वयं जीवन और मृत्यु की लड़ाई लड़ रहे, उस समय भी आपने अपनी जीवन की परवाह नहीं की, सभी यात्रियों के जीवन की परवाह की। और सबसे बड़ी बात, 140 करोड़ देशवासियों का आपने मान बढ़ाया और इसलिए मैं
0: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 157ତମ ଜନ୍ମବାର୍ଷିକୀ ଅବସରରେ କୃତଜ୍ଞ ରାଷ୍ଟ୍ର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଏହି ଅବସରରେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଦିଲ୍ଲୀର ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବାପୁଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଗାନ୍ଧୀ ସ୍ମୃତିଠାରେ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ସମ୍ମାନନୀୟ ବ୍ୟକ୍ତିତ୍ୱ ଜାତିର ଜନକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେଠାରେ ଭକ୍ତି ସଙ୍ଗୀତର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜି ମଧ୍ୟ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର 122ତମ ଜନ୍ମବାର୍ଷିକୀ। ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତି ସମଗ୍ର ରାଷ୍ଟ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏକ ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ମନ୍ କି ବାତ୍ ହେଉଛି ଆକାଶବାଣୀର ଏକ ମାସିକିଆ କାର୍ଯ୍ୟକ୍ରମ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କ ସହିତ ଭାବ ବିନିମୟ କରିଥାନ୍ତି। ଗତ ମାସରେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମର 138ତମ ସଂସ୍କରଣ ସମ୍ପୂର୍ଣ୍ଣ କରିଛନ୍ତି। ଏହା ସରକାରଙ୍କ କୌଣସି ନୀତି ସମ୍ପର୍କିତ କାର୍ଯ୍ୟକ୍ରମ ବା ସାମ୍ବାଦିକ ସମ୍ମିଳନୀ ତଥା ଅଭିଯାନ ନୁହେଁ, ବରଂ ବିଭିନ୍ନ କ୍ଷେତ୍ରରେ ସାଧାରଣ ଜନତାଙ୍କର ସାଫଲ୍ୟ, ଦେଶରେ ଜଳ ସଂରକ୍ଷଣ, ସ୍ୱଚ୍ଛତା ଅଭିଯାନରେ ଜନଭାଗିଦାରିତା ତଥା ଆତ୍ମନିର୍ଭର ଭାରତ ଗଠନ ଦିଗରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସହ ଏକ ସକାରାତ୍ମକ ଆଲୋଚନାରେ ସାମିଲ ହୋଇଥାନ୍ତି। ଶ୍ରୀ ମୋଦିଙ୍କ ପୂର୍ବରୁ ଦେଶର କୌଣସି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ଏଭଳି ମାସିକ କାର୍ଯ୍ୟକ୍ରମରେ ଭାବ ବିନିମୟ କରିନାହାନ୍ତି। ଆଜିର ଦିନରେ କୋଟି କୋଟି ଭାରତୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଏହି ଉଦ୍ବୋଧନ ନିୟମିତ ଭାବେ ଶୁଣିଥାନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ କରାଯାଉଥିବା ରୂପାନ୍ତରୀକରଣ ସମ୍ପର୍କିତ ପ୍ରକୃତ ତଥ୍ୟକୁ ଏକ ଆକାଂକ୍ଷୀ ଭାରତ ଶୁଣିବା ଲାଗି ଆଗ୍ରହ ପ୍ରକାଶ କରିଥାଏ। 2023 ଏପ୍ରିଲ ମାସରେ ମନ୍ କି ବାତ୍ର 100ତମ ସଂସ୍କରଣରେ ନିଜର ଚିନ୍ତାଧାରା ଅଭିବ୍ୟକ୍ତ କରି ଶ୍ରୀ ମୋଦି କହିଥିଲେ, ମନ୍ କି ବାତ୍ରେ ସ୍ଥାନ ପାଇଥିବା କୌଣସି ଯୋଜନା ବା ପ୍ରସଙ୍ଗ ପରବର୍ତ୍ତୀ ସମୟରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି।
2: भारत के सामाजिक ताने बाने को मजबूती देने में मन की बात किसी भी माला के धागे की तरह है जो हर मन के को जोड़े रखता है। हर एपिसोड में देशवासियों के सेवा और सामर्थ्य ने दूसरों को प्रेरणा दी है। इस कार्यक्रम में हर देशवासी दूसरे देशवासी की प्रेरणा बनता है। एक तरह से मन की बात का हर एपिसोड अगले एपिसोड के लिए

0: ପିଚଲ ରାସ୍ତା ଦେଇ କଳିଙ୍ଗ ଘାଟି ପାଖରେ ବାହାରିବା ପାଇଁ ଥିବାବେଳେ ଏବେ ଏହି ରାସ୍ତା ଉପରେ ନଜର ପଡ଼ିଛି। ରାଜ୍ୟ ସରକାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏହି ରାସ୍ତାର ଉନ୍ନତିକରଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
1: ପ୍ରଥମ ଥର ଲ୍ୟାଣ୍ଡସ୍ଲାଇଡ୍ ହେଲା ପରେ ଏ ପାଣିଟାକୁ ଡାଇଭର୍ଟ କରିବା ପାଇଁ ବି ଚିନ୍ତା କରାଯାଇଛି ଏବଂ ତାର ବିକଳ୍ପ ରାସ୍ତା ପାଇଁ ଯେମିତି ସମସ୍ତଙ୍କ ଡିମାଣ୍ଡ ବି ଅଛି, ଯଦିକୁ ଇଏ ବନ୍ଦ ହେଇଯିବ ବହୁତ କ୍ଷତି ବି ହେଉଛି। ଅତି ଶୀଘ୍ର ଆମେ ଆର୍ଡି ବାଲାଙ୍କୁ ଡାକିଛୁ ମଧ୍ୟ ଏବଂ ଫରେଷ୍ଟ ବାଲାଙ୍କୁ।
0: ଏ ସମ୍ପର୍କରେ ବସ୍ ଆସୋସିଏସନର ପ୍ରଶାନ୍ତ ପାତ୍ର କହିଛନ୍ତି,
2: ମଝିରେ କଳିଙ୍ଗାଘାଟି ଭୂସ୍ଖଳନ ହେଇକିରି 2 ମାସ କାଳ ବନ୍ଦ ହେଇଥିଲା। ବର୍ତ୍ତମାନ ଯୋଉ ଭୂସ୍ଖଳନ ହେଇକିରି ଅଛି, ଇଏ କେତେ ଦିନ ବନ୍ଦ ହେବ ତାର ଠିକଣା ନାହିଁ। ତାପରେ ଅନ୍ୟ କିଛି ରାସ୍ତା ନାହିଁ, ଯେଉଁପଟେ ଚକାପାଦ ହେଇକିରି ଗାଲେରୀ ବଜାଙ୍ଗି ହେଇକିରି ଯୋଉ ଭଞ୍ଜନଗର ଯାଆନ୍ତି ତାକୁ ପୁରା ଟାଇମ୍ ଟେକିଂ ଲାଗୁଛି, 2 ଘଣ୍ଟା ଅଧିକା ସମୟ ଲାଗୁଛି ଗାଡ଼ି ଯାକୁ ଯିବା ପାଇଁ। ନୂଆ ରାସ୍ତା ଗୋଟେ ଘାଟି ପୂର୍ବରୁ ଯଦି କଳିଙ୍ଗ ପର୍ଯ୍ୟନ୍ତ ଅନ୍ୟ ରାସ୍ତା ଗୋଟେ ତିଆରି ହେଇପାରନ୍ତା ତାହେଲେ ସବୁବେଳ ପାଇଁ ଗୋଟେ ସ୍ଥାୟୀ ପ୍ରତିକାର ହୋଇପାରନ୍ତା।
0: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରସ୍ଥିତ ଇ ଲାଇବ୍ରେରୀରେ ତୃତୀୟ ବ୍ୟାଚ୍ ସିଭିଲ୍ ସର୍ଭିସ୍ କୋଚିଂ ଆରମ୍ଭ ହୋଇଛି। ଓଡ଼ିଶା ଖଣି ନିଗମର ସହଯୋଗରେ ରାଜ୍ୟରେ ପ୍ରଥମ ଥର ପାଇଁ ଫୁଲବାଣୀ ଇ ଲାଇବ୍ରେରୀରେ ମାଗଣା ସିଭିଲ୍ ସର୍ଭିସ୍ କୋଚିଂ ପ୍ରଦାନ କରାଯାଉଛି। ଏହି ଅବସରରେ ଜିଲ୍ଲାପାଳ ବେଦଭୂଷଣ ଛାତ୍ରଛାତ୍ରୀଙ୍କୁ ଧୈର୍ଯ୍ୟର ସହ ସମସ୍ତ ପରିସ୍ଥିତିର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଏହି କୋଚିଂ କେନ୍ଦ୍ରର 7 ଜଣ ଛାତ୍ରଛାତ୍ରୀ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ମେନ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେହିପରି 30 ଜଣ ଅନ୍ୟାନ୍ୟ ସରକାରୀ ଚାକିରି ପାଇଛନ୍ତି। ଚଳିତ ବର୍ଷ କୋଚିଂ ପାଇଁ 121 ଜଣ ଆବେଦନ କରିଥିବା ବେଳେ 70 ଜଣଙ୍କୁ ଚୟନ କରାଯାଇ କ୍ଲାସ୍ ଆରମ୍ଭ କରାଯାଇଛି। ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ଭୟ ଦେଖାଦେଇଛି। ଜିଲ୍ଲାର ପ୍ରମୁଖ ପ୍ରବେଶପଥଗୁଡ଼ିକ ଘାଟି ରାସ୍ତା ଦେଇ ଯାଇଥିବାରୁ ବର୍ଷା ସମୟରେ ଭୂସ୍ଖଳନ ଆଶଙ୍କା ରହିଛି। ଭୂସ୍ଖଳନ ହୋଇଥିବାରୁ ଏହି ରାସ୍ତାକୁ ବନ୍ଦ କରାଯାଇଛି। ସେହିପରି ରାଣୀପଥର ଘାଟି, ଗାଡ଼ିଆମଡ଼ା ଘାଟି ଓ ପସରା ଘାଟିରେ ମଧ୍ୟ ଭୂସ୍ଖଳନ ଆଶଙ୍କା ଦେଖାଦେଇଛି। ଦୀର୍ଘ ବର୍ଷ ଧରି ଘାଟି ରାସ୍ତାଗୁଡ଼ିକର ଗାର୍ଡୱାଲ୍ ମରାମତି ହୋଇନଥିବାରୁ ଏଭଳି ଆଶଙ୍କା ଲାଗି ରହିଛି। ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ଫୁଲବାଣୀର ଗାନ୍ଧିଛକସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଜିଲ୍ଲାପାଳ ବେଦଭୂଷଣଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ରାମଧୁନ ପରିବେଷଣ କରାଯାଇଥିଲା। ପରେ ଗାନ୍ଧି ସ୍ମୃତି ଭବନରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଧରାପୃଷ୍ଠକୁ ଓହ୍ଲାଇବେ ମା ଦୁର୍ଗା। ଆସନ୍ତା ଦଶହରାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କନ୍ଧମାଳ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବରାଳ ଦେବୀଙ୍କ ପୀଠରେ ସ୍ୱତନ୍ତ୍ର ନୀତି ଓ ପରମ୍ପରା ରହିଛି। ଦଶହରା ସମୟରେ କନ୍ଧମାଳ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଭକ୍ତମାନେ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡାମ।
5: ଆଜ୍ଞା।
4: ଇଏ କେୱାଇସି ଅପଡେଟ୍ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
5: କାରଣ ବ୍ୟାଙ୍କିଂ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ୍ କରିବା ଉଚିତ।
4: କିନ୍ତୁ ଇଏ ହବ କେମିତି?
5: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
4: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
5: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ୍ କରାଇ ପାରିବେ।
4: ବାସ୍
5: ବାସ୍
4: ବୁଝିଗଲି।
5: ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
6: ଆର୍ବିଆଇ କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ରଖନ୍ତୁ, ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ସାର କଳାବଜାରୀକୁ ରୋକନ୍ତୁ, ମା ମାଟିର ସୁରକ୍ଷା।

0: ଯୋଉ ଫଣ୍ଡରେ ଏସବୁ କାମ ହଉଛି, ପବ୍ଲିକ ମାନେ ଏଇଟା ଜାଣିବା ତାଙ୍କର ଗୋଟେ ରାଇଟ୍, ତା ଛଡା ଆମର ଆୱାରନେସ୍ ଲାଗି
1: ଆଜ୍ଞା,
0: ଯୋଉଟା ଆମର ବହୁତ ଇମ୍ପୋର୍ଟାଣ୍ଟ ଟୁଡେଜ୍ ଡେ ଆଣ୍ଡ ଏଜ୍ରେ ଆମର ଗୋଟେ ଥାଏ ଏମିତି ନୋସନ୍ କି ବନ୍ୟପ୍ରାଣୀମାନେ ସମସ୍ତେ ପ୍ରାୟ ଜଙ୍ଗଲ ଭିତରେ ହିଁ ରହୁଛନ୍ତି, କିନ୍ତୁ ଆଜିକାଲି 21st century ବହୁତ ସାରା ଆମର ବନ୍ୟପ୍ରାଣୀ ହ୍ୟୁମାନ ଡୋମିନେଟେଡ୍ ଲ୍ୟାଣ୍ଡସ୍କେପ୍ ଯୋଉଗୁଡ଼ା ସେଠି ବି ବୁଲୁଛନ୍ତି, ତେଣୁ ଲୋକ ସଚେତନତା ନଥିଲେ ଆମ ବନ ବିଭାଗ ବି ସବୁତକ ମେଜର ନେଇପାରିବନି। ଲୋକ ସଚେତନତା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ପିଲର। ଏଇ ସପ୍ତାହର ମେନ୍ ଉଦ୍ଦେଶ୍ୟ ହେଉଛି ଲୋକ ଜାଣନ୍ତୁ, ବନ୍ୟପ୍ରାଣୀଙ୍କ ବିଷୟରେ ସଚେତନ ହୁଅନ୍ତୁ, ବିଭିନ୍ନ କାର୍ଯ୍ୟକ୍ରମ କରିକି ଏସ୍ପେଶିଆଲି ଆମର ସ୍କୁଲ ଛୁଆମାନଙ୍କୁ ଆୱାରନେସ୍ ଦିଆଯାଉଛି। ତା ଛଡା ଆମର ବିଭିନ୍ନ ଏମିତି କମ୍ପିଟିସନ କରିକି ତାଙ୍କୁ ପ୍ରାଇଜ୍ ଦିଆଯାଉଛି, ଉତ୍ସାହିତ କରାଯାଉଛି, ସୋ ଦାଟ ଯୋଉ ନେକ୍ସଟ ଆଗାମୀ ପିଢି ଆସୁଛି ସେମାନେ ବି ଏ ବିଷୟରେ ଜାଣିବେ ଆଉ ସଚେତନ ରହିବେ।
1: ତେବେ ସାର୍, ଏଠି ଆପଣଙ୍କ କହିବା କଥା ଯେ ଯେତେବେଳେ ବନ୍ୟପ୍ରାଣୀମାନେ ଜନସାଧାରଣଙ୍କ ଜାଗାକୁ ପଳାଇ ଆସୁଛନ୍ତି, ଯୋଉ ଅସୁବିଧା ସବୁ ସୃଷ୍ଟି ହେଉଛି ବନ୍ୟପ୍ରାଣୀ ଏବଂ ମାନବ ମଧ୍ୟରେ ଗୋଟେ ସଂଘର୍ଷ ସୃଷ୍ଟି ହେଉଛି, ତାର କାରଣ ଆଉ ନିରାକରଣ ପାଇଁ ଆମେ ଏଇ ସପ୍ତାହକୁ ପାଳନ କରୁଛେ ଲୋକମାନଙ୍କ ଭିତରେ ଗୋଟେ ସଚେତନତା ସୃଷ୍ଟି କରିବା ପାଇଁ। ତେବେ ଓଡ଼ିଶାରେ କି ପ୍ରକାରର ସଂଘର୍ଷ ସବୁ ଦେଖିବାକୁ ମିଳୁଛି ବନ୍ୟପ୍ରାଣୀ ଆଉ ମାନବ ମଧ୍ୟରେ?
0: ଓଡ଼ିଶା ଆମର ଗୋଟେ ପାର୍ଟ ସେଣ୍ଟ୍ରାଲ ଇଣ୍ଡିଆନ ଲ୍ୟାଣ୍ଡସ୍କେପ୍ର। ଓଡ଼ିଶାରେ ହାତୀର ସଂଖ୍ୟା ସେଣ୍ଟ୍ରାଲ ଇଣ୍ଡିଆରେ ଷ୍ଟେଟ୍ସ ମାନଙ୍କ ଭିତରେ ସବୁଠାରୁ ଅଧିକା। ଓଡ଼ିଶାରେ ମାନବ ଆଉ ହାତୀ ସଂଘର୍ଷ ହ୍ୟୁମାନ ୱାଇଲ୍ଡ ଲାଇଫ୍ କନ୍ଫ୍ଲିକ୍ଟର ମାନେ ମେନ୍ କମ୍ପୋନେଣ୍ଟ ରହୁଛି, କିନ୍ତୁ ତା ଛଡ଼ା ଆମର ୱାଇଲ୍ଡ ବୋର୍ ବାରା, ସିଏ ବି ଫସଲ ନଷ୍ଟରେ ଗୋଟେ ଭୂମିକା ରହୁଛି। ତା ଛଡ଼ା ଆମର ଗାଁ ବସତି ମାନଙ୍କରେ ଭାଲୁ ଯୋଉଟା ସ୍ଲଥ ବିୟର୍, ସିଏ ବି ବହୁତ ସମୟରେ ହ୍ୟୁମାନ ମାନଙ୍କୁ ଆକ୍ରମଣ କରୁଛି, ଏବଂ ଲେପର୍ଡ ଆମର ଯୋଉ କଲରା ପତ୍ରିଆ ବାଘ, ତାର ବି ଗୋଟେ ଦୁଇଟା ଇନ୍ସିଡେଣ୍ଟ ମଝିରେ ମଝିରେ ହଉଛି। ଆଉ ଯୋଉଠି ବି ବନ୍ୟା ଅଞ୍ଚଳ ଯୋଉଠି ପାଣି ମାଡି ଆସୁଛି ଏସ୍ପେଶିଆଲି ଆମର ଏଇ ମନସୁନ ସିଜନରେ, କୁମ୍ଭୀର ମଗର ବଉଳା କୁମ୍ଭୀର ଯୋଉଟା, ତାର ବହୁତ ସମୟରେ ହ୍ୟୁମାନ ହାବିଟାଟ ଗାଁ ପୋଖରୀ ଏଥିରେ ଆସିକି ରହିଯାଉଛନ୍ତି, ଆଉ ଅନପ୍ରେଜେଣ୍ଟ ସିଚୁଏସନ୍ ଗୋଟେ ଗୋଟେ ସୃଷ୍ଟି ହଉଛି।
1: ଆଜ୍ଞା ସାର୍, ଚିଲିକା ବନଖଣ୍ଡରେ କିଭଳି ଭାବରେ ଏଇ ଯୋଉ ସଂଘର୍ଷ ସୃଷ୍ଟି ହଉଛି, ସେଠି ତ ପକ୍ଷୀ ଯିଏକି ଗୋଟେ ନିରୀହ ପ୍ରାଣୀ, ତା ସହିତ ମାନବ ଜାତିର କିଛି ସଂଘର୍ଷ ଦେଖିବାକୁ ମିଳୁଛି ସାର୍?
2: ଦେଖନ୍ତୁ, ବନ୍ୟପ୍ରାଣୀ ଯୋଉ ଜାଗାରେ ବି ଅଛନ୍ତି ସେଗୁଡା ଯେ ଖାଲି ଜଙ୍ଗଲ ହବ ସେମିତି ମାନେ ନାହିଁ, ପାଣିରେ ବି ବହୁତ ଜଳଚର ଜୀବ ରହୁଛନ୍ତି। ତା ଭିତରୁ ଯୋଉ ସ୍ଥଳଭାଗ ରହୁଛି ଆମ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର, ସେ ସ୍ଥଳଭାଗ ଭିତରେ ସବୁ ଜାଗାରେ ଯେମିତି ଅନ୍ୟ ବନ୍ୟଜନ୍ତୁ ରହିଥାନ୍ତି, ସ୍ଥଳଭାଗରେ ଆମ ପାଖରେ ମଧ୍ୟ କିଛି କିଛି ବନ୍ୟଜନ୍ତୁ ରହୁଛନ୍ତି। ତା ଭିତରୁ ଗୋଟେ ଧ୍ୟାନ ଯେତିକି ନଯାଏ କିନ୍ତୁ ବହୁତ ଗୋଟେ ବଡ଼ ପ୍ରୋବ୍ଲେମ୍ ଆସେ ମଝିରେ ମଝିରେ ମାଙ୍କଡ ଠାରୁ, ମଙ୍କି ମେନାସ ଯୋଉ କହନ୍ତି, ମାଙ୍କଡ ବି ବହୁତ ସମୟରେ ହ୍ୟୁମାନ ୱାଇଲ୍ଡ ଲାଇଫ୍ କନ୍ଫ୍ଲିକ୍ଟର କାରଣ ହେଉଛନ୍ତି। ତା ସହିତ ଚଢ଼େଇ ଆମେ ଭାବିବେ ଯେ ଚଢ଼େଇ କ'ଣ ଅସୁବିଧା କରିଥାଇପାରେ, ବହୁତ ଲୋକ ଭାବନ୍ତି ଯେ ଚଢ଼େଇ ତାଙ୍କର ମାଛ ପୋଖରୀ ଅଛି ତା ଦେହରେ ମାଛ ଖାଇଯାନ୍ତି, ଆଉ ସମୟ ସମୟରେ ଯୋଉ ଧାନ ଯୋଉଠି ଚାଷ ହୁଏ ସେ ଜାଗାରେ ମଧ୍ୟ ଚଢ଼େଇ ରୁହନ୍ତି, ହୁଏତ ଧାନ ପାନ ନଷ୍ଟ କରନ୍ତି ବୋଲି ଲୋକ ଭାବନ୍ତି। ତେଣୁ ଚଢ଼େଇକୁ ରୋକିବା ପାଇଁ ସେମାନେ କିଛି କିଛି ମାତ୍ରାରେ ଚେଷ୍ଟା କରିଥାନ୍ତି, ଯେମିତିକି ପୋଖରୀ ଉପରେ ସେମାନେ ସୂତା ବାନ୍ଧି ଦିଅନ୍ତି। ତ ପ୍ରତ୍ୟେକ ଚଢ଼େଇ ସିଜନ ଯୋଉଟା ମାଇଗ୍ରେଟୋରୀ ବାର୍ଡ ସିଜନ ଅଛି, ଆମେ ସେଥିରେ ଚେଷ୍ଟା କରୁ କେମିତି ଲୋକମାନଙ୍କୁ ସେନ୍ସିଟାଇଜ୍ କରିବୁ ଯେ ସେମିତି କୌଣସି କାମ କରନ୍ତୁ ନାହିଁ ଯୋଉଥିରେ ଚଢ଼େଇ ଆସିକି ସେଇ ସୂତା ବା ସେ ତାର ତା ଦେହରେ ଟ୍ରାପ୍ ହେଇଯିବ, ଟ୍ରାପ୍ ହେଇକି ମରିଯାନ୍ତି ଚଢ଼େଇ ଗୁଡ଼ିକ। ତେଣୁ କହିବାକୁ ଗଲେ ହ୍ୟୁମାନ ୱାଇଲ୍ଡ ଲାଇଫ୍ କନ୍ଫ୍ଲିକ୍ଟର ଚୌହଦିଟା ହେଲା ବହୁତ ବଡ଼, ତେଣୁ ତା ଦେହରେ ସବୁ ୱାଇଲ୍ଡ ଲାଇଫ୍ ଦରକାର ପଡ଼ିଲେ କନ୍ଫ୍ଲିକ୍ଟ ଭିତରକୁ ହ୍ୟୁମାନ ସହିତ ଆସିପାରିବେ। ସବୁ ୱାଇଲ୍ଡ ଲାଇଫ୍ ସହବସ୍ଥାନରେ ଯେହେତୁ ରହୁଛନ୍ତି ହ୍ୟୁମାନ ବିଙ୍ଗସ୍ ମାନଙ୍କ ସହିତ, ତେଣୁ ହ୍ୟୁମାନ ୱାଇଲ୍ଡ ଲାଇଫ୍ କନ୍ଫ୍ଲିକ୍ଟ ଗୋଟେ ସବୁବେଳର ଜିନିଷ ଯୋଉଟାକି ନିଶ୍ଚିତ ଭାବରେ ମ୍ୟାନେଜ କରି ଚାଲିବାକୁ ପଡିବ।
1: ତେବେ ସାର୍, ସଂଘର୍ଷ ମଧ୍ୟରେ ବନ୍ୟପ୍ରାଣୀ ହୁଅନ୍ତୁ ବା ମାନବ ହୁଅନ୍ତୁ, ଦୁଇ ଜଣଙ୍କର କ୍ଷତି ହେଉଛି। ବନ୍ୟପ୍ରାଣୀଙ୍କର କ୍ଷତି ହେଲେ ତା ପାଇଁ ସରକାର କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉଛନ୍ତି, କିନ୍ତୁ ଯେତେବେଳେ ମାନବ ଜାତିର କ୍ଷତି ଘଟୁଛି ସେମାନଙ୍କ ପାଇଁ କ'ଣ ବ୍ୟବସ୍ଥା ସବୁ ରହିଛି?
2: ଦେଖନ୍ତୁ, ଯେତେବେଳେ କିଛି ବନ୍ୟଜନ୍ତୁଙ୍କ ଦ୍ୱାରା କୌଣସି ଡ୍ୟାମେଜ୍ ହେଉଛି ତା ପାଇଁ ସରକାରୀ ବ୍ୟବସ୍ଥା ରହିଛି, ଅନୁକମ୍ପା ପୋର୍ଟାଲ ମାଧ୍ୟମରେ ଲୋକମାନେ ଆପ୍ଲାଏ କରନ୍ତି, ୟା ପାଇଁ କମ୍ପାସନେଟ୍ ଗ୍ରାଣ୍ଟ ବା ଅର୍ଥରାଶି ମିଳିଥାଏ ଯାହା ଯାହା ଡ୍ୟାମେଜ୍ ହେଇଛି ତାକୁ ବେସ୍ କରିକି। ଯଦି କୌଣସି ବନ୍ୟଜନ୍ତୁ ଗୋଟେ ମଣିଷ ଜୀବନ ନେଉଛି ସେତେବେଳେ 10,00,000 ଟଙ୍କା ଦେବାର ପ୍ରୋଭିଜନ ରହୁଛି କମ୍ପାସନେଟ୍ ଗ୍ରାଣ୍ଟ
1: ସରକାରଙ୍କ ତରଫରୁ।
2: ଆଉ ଯଦି ପରମାନେଣ୍ଟ ଡିସାବିଲିଟି ଅଛି ଯୋଉଟାକି 60%ରୁ ଉର୍ଦ୍ଧ୍ୱ ବୋଲି ଡକ୍ଟର ସାର୍ଟିଫାଇ କରିବେ ସେଟା 2,50,000 ଟଙ୍କା, ଆଉ 60%ରୁ କମ୍ ପରମାନେଣ୍ଟ ଡିସାବିଲିଟି ବୋଲି ସାର୍ଟିଫାଇ କରିବେ ଡାକ୍ତର ତାହେଲେ ସେଟା 1,50,000 ଟଙ୍କା। ତା ସହିତ କ୍ରପ୍ କମ୍ପେନ୍ସେସନ୍ ମଧ୍ୟ ଦିଆଯାଏ ଯୋଉଟାକି ଚାଷୀ ଭାଇମାନେ ସବୁ ଜାଗାରେ ପ୍ୟାନ୍ ଓଡ଼ିଶା ସବୁ ଜାଗାରେ ଆପ୍ଲାଏ କରନ୍ତି। 20,000 ଟଙ୍କା ପର୍ ଏକର ରହିଛି କ୍ରପ୍ କମ୍ପେନ୍ସେସନ୍ ଯଦି ପ୍ୟାଡି କ୍ରପ୍ ହେଇଥିବ ବା ଧାନ ଯୋଉଠି ବୁଣା ହେଇଥିବ, ଆଉ ଯଦି କ୍ୟାସ୍ କ୍ରପ୍ ହେଇଥିବ ସେଠି 25,000 ଟଙ୍କା ପର୍ ଏକର ହିସାବରେ କମ୍ପେନ୍ସେଟ୍ କରିହେଉଛି, ଆଉ ଏଇଟା ଅନୁକମ୍ପା ପୋର୍ଟାଲ ମାଧ୍ୟମରେ ଆପ୍ଲାଏ କରିବାକୁ ପଡୁଛି।
1: ତେବେ ସାର୍, ସବୁଠୁ ବଡ଼ କଥା ହେଲା ଯେ ଏଇ ଯେଉଁ ମାନବ ଆଉ ବନ୍ୟପ୍ରାଣୀ ଭିତରେ ସଂଘର୍ଷ ଚାଲିଛି, ସଂଘର୍ଷ

0: ଦେଖୁଛେ, ତା ପାଇଁ କଣ କଣ ବ୍ୟବସ୍ଥା କରାଯାଉଛି ତାକୁ ଦେଖୁଛେ, କିନ୍ତୁ କାହିଁକି ଏଭଳି ସଂଘର୍ଷ ସୃଷ୍ଟି ହେଉଛି, କାହିଁକି ବନ୍ୟପ୍ରାଣୀ ଜନବସତି ଆଡକୁ ମାଡି ଆସୁଛନ୍ତି? ଶ୍ରୀଯୁକ୍ତ ମିଶ୍ର କଣ କହିବେ?
1: ଆମର ଯେତେବେଳେ ପପୁଲେସନ ବୃଦ୍ଧି ପାଇଛି ଲାଷ୍ଟ କିଛି ବର୍ଷରେ, ମାନେ ଯୋଉଟା ପପୁଲେସନ ଏକ୍ସପ୍ଲୋଜନ କହିଲେ ଚଳିବ, ଯୋଉଟା ଆମର ଆଗରୁ ଯୋଉ ସବୁ ବାସସ୍ଥଳୀ ଥିଲା, ଏବେ ଅଧିକା ଘର ହେଉଛି, ଅଧିକା ଗାଡି ଆସୁଛି, ପଲ୍ୟୁସନ ବଢିଛି, ବିକଜ ଅଫ୍ ୱିଚ୍ ଆମର ମାନେ ହାବିଟେଟ୍ ଯାହା ଥିଲା ତା କ୍ୱାଲିଟି ବି କମୁଛି। ଫର୍ଦର ଆମର ଯାହା ବି ଡେଭଲପମେଣ୍ଟାଲ କାମ ଯୋଉଟା କରାଯାଉଛି, ରୋଡ ହେଲା, ରେଲୱେ ହେଲା, ଇରିଗେସନ ହେଲା, କେନାଲ ହେଲା, କିଛି ନା କିଛି ଜଙ୍ଗଲ କ୍ଷୟ ହେଉଛି। ଯାହାଲାଗି ଏବେ ନିଡ୍ ଅଫ୍ ଦ ଆୱାର ହେଲା ମିଟିଗେସନ ମେଜର, ଯୋଉଟା ଯାହା ବି କ୍ଷୟ ହେଉଛି ଜଙ୍ଗଲ ତାର କମ୍ପେନ୍ସେସନ, ଆଉ ତା ଲାଗି ବହୁତ ଭଲ ପ୍ଲାନିଂ ଆଉ କୋଡିନେସନ ସହିତ ଯୋଉଟା ବି ଆମର ୱାଇଲ୍ଡ ଲାଇଫ୍ ହାବିଟେଟ୍ ଅଫେକ୍ଟ ହେଉଛି ତାର କେମିତି ମିଟିଗେସନ କରାଯିବ, ସୋ ଦାଟ ଅଳ୍ପରୁ ଅଳ୍ପ କ୍ଷତି ହେବ ୱାଇଲ୍ଡ ଲାଇଫ୍ ମାନଙ୍କୁ। ସେହି ହିସାବରେ ଆମର ଗୋଟେ ଇଣ୍ଟର ଡିପାର୍ଟମେଣ୍ଟ ସମସ୍ତଙ୍କର କୋଡିନେସନ ନିହାତି ଆବଶ୍ୟକ, ଆଉ ପବ୍ଲିକ ହେଲା ଡିପାର୍ଟମେଣ୍ଟ ହେଲା ସଚେତନତା ବହୁତ ଆବଶ୍ୟକ। ଏଇସବୁ ମଧ୍ୟରେ ଆମର ହାବିଟେଟ୍ ଯୋଉ ଜଙ୍ଗଲରେ ଅଲରେଡି ଏକ୍ଜିଷ୍ଟିଂ ଅଛି ସେଟା ମାନେ ଏଇ କନଫ୍ଲିକ୍ଟ ଯେମିତି କମିବ, ତାଙ୍କର ଜଙ୍ଗଲ ନଷ୍ଟ ହେଲେ ସେମାନେ ବାହାରିକି ଆସିଯାଉଛନ୍ତି ଖାଦ୍ୟ ଖୋଜିବା ଲାଗି, ଏଇସବୁ ଇନ୍ଷ୍ଟାନ୍ସ ବହୁତ ହେଉଛି। ତେଣୁ ତାଙ୍କର ହାବିଟେଟ୍ ଇମ୍ପ୍ରୁଭ କରିବା ଲାଗି ଏବେ ଆମର ମେଡୋ ଡେଭଲପମେଣ୍ଟ ହେଉଛି, ତାଙ୍କର ଯୋଉ ନେଟିଭ୍ ଟ୍ରି ସ୍ପିସିସ୍ ଯୋଉଟା ବ୍ୟାମ୍ବୁ ଫର ଏକ୍ସାମ୍ପଲ, ନେପିୟର ଗ୍ରାସ ହାତୀମାନଙ୍କ ଲାଗି, ସେଗୁଡ଼ାକର ସବୁ କଲ୍ଟିଭେସନ ଆମର ଜଙ୍ଗଲ ଭିତରେ ହେଉଛି। ଅନରେବଲ ସିଏମ୍ ବି ସେ ସଜେସନ ଦେଇଥିଲେ ଜଙ୍ଗଲ ଭିତରେ ଏନ୍ସ୍ୟୋର କରିବାକି, ଆମ ୱାଇଲ୍ଡ ଆନିମଲ ମାନେ ଜଙ୍ଗଲ ଭିତରେ ହିଁ ରହିବେ।
0: ତେବେ ଶ୍ରୀଯୁକ୍ତ ନାୟକ, ଏଠି ମୋର ପ୍ରଶ୍ନ ରହିବ ଯେ ଆମର ଯୋଉ ଯୋଉ ବନ୍ୟପ୍ରାଣୀଙ୍କ ବାସସ୍ଥାନ ନଷ୍ଟ ହେଇଯାଇଛି ତାକୁ ଆଉ ଥରେ ଆମେ ପୁନରୁଦ୍ଧାର କରିବା ପାଇଁ କଣ ସବୁ ପଦକ୍ଷେପ ନଉଛେ?
2: ଯୋଉ ଜାଗାରେ ବନ୍ୟଜନ୍ତୁ ରହୁଛନ୍ତି ବା ବନ୍ୟଜୀବ ରହୁଛନ୍ତି ସେ ଜାଗାରେ ଯଦି ତାଙ୍କ ହାବିଟାଟ ଖରାପ ହେଇଯାଇଛି, ତାହେଲେ ସେ ହାବିଟାଟ ରେଷ୍ଟୋରେସନ ମେଜର ବହୁତ ଗୁଡ଼ାଏ ନିଆଯାଇପାରିବ। ଧର ଚିଲିକା କଥା ମୁଁ କହିବାକୁ ଚାହିଁବି, ଯେହେତୁ ଚିଲିକା ଡିଏଫ ମୁଁ ଅଛି, ଆପଣ ଦେଖିଥିବେ ବହୁତ ସମୟରେ ଲୋକ କହନ୍ତି ଚିଲିକାରେ ନିଆଁ ଲାଗେ ବୋଲି, କିନ୍ତୁ ସମସ୍ତେ ଭାବିବେ ଚିଲିକା ତ ପାଣି, ନିଆଁ କୁଆଡେ ଆସିଲା? ଚିଲିକା ଭିତରେ ହାବିଟାଟ ଥାଏ କାହାର ନା ଚଢେଇ ମାନଙ୍କର, ଯେଉଁମାନେ ରେସିଡେଣ୍ଟ ବାର୍ଡ ସେମାନେ ଚିଲିକା ଭିତରେ ଯୋଉ ନଳ ଘାସ ଥାଏ ତା ଦେହରେ ଅଣ୍ଡା ଦେଇଥାନ୍ତି। ତା ସହିତ ବାଘାଡି ବା ଫିସିଂ କ୍ୟାଟ ତାଙ୍କର ଯଥେଷ୍ଟ ପରିମାଣରେ ସଂଖ୍ୟା ଅଧିକା ଥାଏ, ଯେଉଁମାନେ କି ସେଇ ନଳ ଘାସ ଭିତରେ ରହିଥାନ୍ତି। ବହୁତ ସମୟରେ ଲୋକ କଣ କରନ୍ତି, ସେ ହାବିଟାଟ ଟିକୁ ନଷ୍ଟ କରନ୍ତି। କେମିତି ନଷ୍ଟ କରିବେ ନା ତାଙ୍କର ଚ୍ୟାନେଲ ସୃଷ୍ଟି କରିବା ପାଇଁ ଯିବା ପାଇଁ ଡଙ୍ଗାରେ କଣ ହୁଏ ନା ତା ଦେହରେ ଯେତେବେଳେ ଶୁଖି ଯାଇଥିବ ପୁରା ନଳ ଘାସ ତା ଦେହରେ ନିଆଁ ଲଗେଇ, ନିଆଁ ଲଗେଇ ସାରିଲା ପରେ ବହୁତ ଜୋରରେ ନିଆଁ ଜଳେ, ତାକୁ ଲିଭେଇବା ଗୋଟେ ବହୁତ କଷ୍ଟ କାମ। ଲିଭି ସାରିଲା ପରେ ବା ଲିଭେଇ ସାରିଲା ପରେ ଆମେ ଚେଷ୍ଟା କରୁ କେମିତି ସେ ଜାଗା ପୁଣି ରିଷ୍ଟୋର ହେଇପାରିବ, ତାର ଗୋଟେ ସୁବିଧା ହେଲା ସେ ବହୁତ ଜଲ୍ଦି ବଢେ। ତା ସହିତ ଯୋଉ ଅଣ୍ଡା ଆଉ ଅନ୍ୟ ଜିନିଷକୁ କେମିତି ମାନେ ସୁରକ୍ଷା କରିପାରିବା, ଆମେ ନିଆଁକୁ ଆମେ ରୋକୁ ଡଙ୍ଗାରେ ଡିଜେଲ ପମ୍ପ ନେଇକି ଯାଇ ପାଣି ସ୍ପ୍ରେ କରିକି ନଳ ଘାସ ନିଆଁକୁ ମଧ୍ୟ ଲିଭେଇ ଥାଉ। ଏଇଟା ଗୋଟେ ଉଦାହରଣ କେମିତି ୱାଇଲ୍ଡ ଲାଇଫ୍ ହାବିଟାଟକୁ ଆମେ ରିଷ୍ଟୋର କରିପାରୁଛେ, କାରଣ ଏଇ ଚଢେଇ ମାନଙ୍କ ବାସସ୍ଥଳୀ ହେଲା ସେଇଟା, ଆଉ ଆପଣଙ୍କର ଯୋଉ ବାଘାଡି ବା ଯୋଉ ଫିସିଂ କ୍ୟାଟ ତା ବାସସ୍ଥଳୀ ମଧ୍ୟ ସେଇ ନଳ ଘାସ ଭିତରେ। ତା ସହିତ ଅନ୍ୟ ଜାଗାରେ ବିଭିନ୍ନ ଜାଗାରେ ଦେଖାଯାଇଛି, ଯେମିତିକି ଶ୍ରୀ ମିଶ୍ର କହୁଥିଲେ ବହୁ ଜାଗାରେ ଆମର ବିଭିନ୍ନ ଫଳନ୍ତି ବୃକ୍ଷ ଲଗାଯାଉଛି ଯୋଉଟାକି ବନ୍ୟଜନ୍ତୁ ଖାଇପାରିବେ ଜଙ୍ଗଲ ଭିତରେ ବା ତାଙ୍କ ହାବିଟାଟ ଭିତରେ ରହିପାରିବେ, ବାହାରକୁ ସେମାନେ ଆସିବେନି। ହାବିଟାଟ ଆମଲିଏସନ ମେଜର ହିସାବରେ କୋଉ କୋଉ ଜାଗାରେ ମିଡୋ ଡେଭଲପମେଣ୍ଟ କରାହଉଛି ଯୋଉଟାକି ଶ୍ରୀ ମିଶ୍ର ମଧ୍ୟ କହିଲେ, ତେଣୁ ବହୁତ ଗୁଡ଼ାଏ ବାଟ ଅଛି ଯୋଉଥିରେ କି ହାବିଟାଟାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବ୍ୟବସ୍ଥା ଆମେ କରିପାରିବା।
0: ତେବେ ଆମର ଯେତିକି ଡେଭଲପମେଣ୍ଟାଲ ୱାର୍କ ହଉଛି, ଉନ୍ନୟନମୂଳକ କାର୍ଯ୍ୟ ହଉଛି ଲୋକମାନଙ୍କର ସୁଖ ସୁବିଧା ପାଇଁ, ତା ପାଇଁ ମଧ୍ୟ ବନ୍ୟଜନ୍ତୁଙ୍କ ବାସସ୍ଥାନ ସମୟ ସମୟରେ ନଷ୍ଟ ହଉଛି। ତେବେ ଏଇ ଯୋଉ ଉନ୍ନୟନମୂଳକ କାର୍ଯ୍ୟ ଆଉ ବାସସ୍ଥାନ ସଂରକ୍ଷଣ, ୟା ଭିତରେ ଗୋଟେ ସନ୍ତୁଳନ କେମିତି ରହିପାରିବ, ଶ୍ରୀ ମିଶ୍ର କଣ କହିବେ?
1: ଇମ୍ପୋର୍ଟାଣ୍ଟ ପ୍ରଥମ ହେଲା ପ୍ଲାନିଂ। ଉଦାହରଣମୂଳକ ଯଦି ଆମର ଗୋଟେ ରୋଡ ବନେଇବାର ଅଛି, ମଲ୍ଟିପୁଲ ଡିପାର୍ଟମେଣ୍ଟ ଯୋଉମାନେ ଅଛନ୍ତି ସେ କୋଡିନେସନ କରିକି ମଲ୍ଟିପୁଲ ଫିଲ୍ଡ ସର୍ଭେ କରିକି ଗୋଟେ ଆଲାଇନମେଣ୍ଟ ଖୋଜିବେ ରୋଡର, ଯୋଉଟା ଲିଷ୍ଟ ହାର୍ମଫୁଲ ଆମର ୱାଇଲ୍ଡ ଲାଇଫ ହାବିଟାଟକୁ। ଆମର ଜଙ୍ଗଲ ଭିତରେ ମଧ୍ୟ ମାନେ ବହୁତ ଜାଗା ଅଛି ଯୋଉଟା ମାନେ ୱାଇଲ୍ଡ ଲାଇଫ ଲାଗି ଇମ୍ପୋର୍ଟାଣ୍ଟ ହାବିଟାଟ, ତାଙ୍କର ଯୋଉଟା ଇମ୍ପୋର୍ଟାଣ୍ଟ ନେଷ୍ଟିଂ ଟ୍ରିଜ୍, ଯୋଉଟା ଇମ୍ପୋର୍ଟାଣ୍ଟ ଫଡର ଟ୍ରିଜ୍, ସେଟା ଯେମିତି ମିନିମାଇଜ ହବ, କମ୍ରୁ କମ୍ ସେଟା କଟିବ, ଖାଲି କ୍ୱାଣ୍ଟିଟି ନ ଦେଖିକି ମାନେ ଗୋଟେ କ୍ୱାଲିଟେଟିଭ ଆପ୍ରୋଚ ନେବା ଏଟା ବହୁତ ଆବଶ୍ୟକ। ଆମେ ଯଦି ସେଇଟା ସିନ୍ସିୟରଲି ମଲ୍ଟିପୁଲ ଡିପାର୍ଟମେଣ୍ଟ ସମସ୍ତେ କୋଡିନେସନ କରି କହିବେ, ଏଟା ମୁଁ ଗୋଟେ ଉଦାହରଣ ଦେଲି, ବଟ୍ ଯାହା ବି ହଉ ମାନେ ରୋଡ ହଉ ସେଟା ରେଲୱେ ହଉ, କୋଡିନେସନ ଆଉ ପ୍ରପର ପ୍ଲାନିଂ ରହିଲେ କମ୍ପ୍ଲିଟ ଜିରୋ ତ କରିପାରିବନି ମାନେ ଯୋଉଟା ହାର୍ମ ହଉଛି, ବଟ୍ ମିନିମାଇଜ ଆମେ ଡେଫିନେଟଲି କରିପାରିବା।
0: ତାଙ୍କର ସୁରକ୍ଷା ପାଇଁ ତାଙ୍କ ବାସସ୍ଥାନର ସୁରକ୍ଷା ନିହାତି ଆବଶ୍ୟକ, ତାଙ୍କ ବାସସ୍ଥାନ ଭିତରେ ମଧ୍ୟ କିଛି ଜନବସତି ରହିଥାଏ, ଯେଉଁ ଲୋକମାନେ ରହୁଛନ୍ତି ଜଙ୍ଗଲ ଭିତରେ ବି ସେମାନେ ବନ୍ୟପ୍ରାଣୀଙ୍କର ସୁରକ୍ଷା ପାଇଁ ସହଯୋଗୀ ଭାବରେ ଆମ ସାଙ୍ଗରେ ଆମେ ଭାବୁଛେ କି? ସାର୍ କଣ କହିବେ?
1: ଆମର ଜଙ୍ଗଲ ଭିତରେ ଯାହା ବି ଅଛନ୍ତି ଇଣ୍ଡିଜିନିୟସ୍ ଟ୍ରାଇବ୍ସ, ଯେମିତି ଆମର ନ୍ୟାସନାଲ୍ ଟାଇଗର କନ୍ଜର୍ଭେସନ୍ ଅଥରିଟି କର

0: ଗାଇଡ଼ଲାଇନ୍ ମୁଭ୍ କରିକି ତାଙ୍କୁ ବାହାରେ କମ୍ପେନ୍ସେଟୋରି ଲିଭିଂ କଣ୍ଡିସନ୍ ଦେବା ଲାଗି, କିନ୍ତୁ ବହୁତ ଜାଗାରେ ଆମର ଯେଉଁ ରିଜର୍ଭ ଫରେଷ୍ଟ ସଂରକ୍ଷିତ ଜଙ୍ଗଲ ଅଛି, ଜଙ୍ଗଲ ଭିତରେ ବି ଜଙ୍ଗଲ ପେରିଫେରିରେ ବି ବହୁତ ସାରା କମ୍ୟୁନିଟିଜ୍ ରହୁଛନ୍ତି, ଏସ୍ପେସିଆଲି ଟ୍ରାଇବାଲ୍ କମ୍ୟୁନିଟିଜ୍ ଆମର ସଦର୍ଣ୍ଣ ଦକ୍ଷିଣ ଓଡ଼ିଶା ଆଉ ପଶ୍ଚିମ ଓଡ଼ିଶାରେ,
1: ନିଶ୍ଚିତ ଭାବରେ
0: ତାଙ୍କର ନଲେଜ୍ ଜଙ୍ଗଲ ବିଷୟରେ ଆମମାନଙ୍କଠୁ ଏନି ଡେ ଅଧିକା, ତେଣୁ ଫରେଷ୍ଟ ଡିପାର୍ଟମେଣ୍ଟ ଆକ୍ଚୁଆଲି ତାଙ୍କୁ ନେଇକି ବହୁତ ସମୟରେ କାମ କରିଛି। ବନ ସୁରକ୍ଷା ସମିତି ଆମର ଯେଉଁଟା VSS କୁହାଯାଉଛି, ଆମର ଯେଉଁ EDC ଇକୋ ଡେଭଲପମେଣ୍ଟ କମିଟି, ଯେଉଁଟା ଆମର ପ୍ରୋଟେକ୍ଟେଡ୍ ଏରିଆ ଯେଉଁ ୱାଇଲ୍ଡ ଲାଇଫ୍ ସାଙ୍କ୍ଚୁରୀ ମଧ୍ୟରେ ରହିଛି, ଲୋକମାନଙ୍କର ଏସ୍ପେସିଆଲି ଆମର ଯେଉଁ ଲୋକାଲ କମ୍ୟୁନିଟିଜ୍ ତାଙ୍କର ଗୋଟେ ବହୁତ ଅହମ ଭୂମିକା ରହୁଛି ଆମର କନ୍ଜର୍ଭେସନ୍ରେ, ଆମ ଡିପାର୍ଟମେଣ୍ଟକୁ ସହଯୋଗ କରିବାରେ। ଇକୋ ଟୁରିଜମ୍ର ଯେଉଁ କନ୍ସେପ୍ଟ ଆସିଛି ସେଠାରେ ବି ଇଣ୍ଡିଜିନିୟସ୍ କମ୍ୟୁନିଟି ଯେଉଁମାନେ ସେମାନେ ବହୁତ ହେଲ୍ପ କରୁଛନ୍ତି ଆଉ ଗୋଟେ ମେଜର୍ ରୋଲ୍ ପ୍ଲେ କରୁଛନ୍ତି।
1: ତାଙ୍କର ଯେଉଁ ଅଭିଜ୍ଞତା, ଯେଉଁ ଜ୍ଞାନ ଅଛି, ତାକୁ ମଧ୍ୟ ଆମେ ଉପଯୋଗ କରୁଛୁ
0: ଡେଫିନେଟଲି।
1: ତାଙ୍କ ଅଭିଜ୍ଞତାକୁ ତ ସାର୍ ଆମେ ନିଶ୍ଚିତ ଭାବରେ ଆମର ସାଧନ ହିସାବରେ ଆମେ ବ୍ୟବହାର କରୁଛେ, କିନ୍ତୁ ଆଜିର ସମାଜରେ ଯେଉଁ ଆମର ଯୁବକମାନେ ରହିଲେ, ମହିଳାମାନେ ରହିଲେ, ବା ସେଲ୍ଫ ହେଲ୍ପ ଗ୍ରୁପ୍, ସ୍ୱୟଂ ସହାୟକ ଗୋଷ୍ଠୀମାନେ ରହିଲେ, ସେମାନେ କେମିତି ଏଇ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ବା ତାଙ୍କର ବାସସ୍ଥାନର ସୁରକ୍ଷାରେ ନିଜକୁ ଯୋଡ଼ି ପାରୁଛନ୍ତି? ଶ୍ରୀ ନାୟକ କ'ଣ କହିବେ?
2: ଯାହା କହୁଥିଲେ ଶ୍ରୀ ମିଶ୍ର, ଆମର ବିଭିନ୍ନ ଜାଗାରେ VSS ଆଉ EDC ମାନ ଗଠନ କରାଯାଇଛି, ଯେଉଁଥିରେ ଗାଁ ଲୋକମାନେ ଏଇ ଇକୋ ଟୁରିଜିମରେ ରହୁଥିବା ଲୋକମାନଙ୍କୁ ବହୁତ ଭଲ ଭାବରେ ଖାଦ୍ୟପେୟ ସହିତ ଗୋଟେ କମ୍ଫର୍ଟେବୁଲ ଲିଭିଂ ପାଇଁ ବା କମ୍ଫର୍ଟେବୁଲ ଷ୍ଟେ ପାଇଁ ସାହାଯ୍ୟ କରିଥାନ୍ତି। ତା ସହିତ SHG ଆଉ ଅନ୍ୟ ଗ୍ରୁପ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ବହୁତ ସମୟରେ ମଶୁରୀ ଚାରା ଆଉ ଅନ୍ୟ ଜିନିଷରେ ଏନଗେଜ୍ ରହିଥାନ୍ତି ତିଆରି କରିବାରେ, ବା ବନ୍ୟଜାତ ଦ୍ରବ୍ୟର ଯେଉଁ ବିକ୍ରୟ କରାଯାଏ ସେଥିରେ ମଧ୍ୟ SHG ଗ୍ରୁପ ଆଉ VSS ମେମ୍ବର ମାନେ ତାକୁ କଲେକ୍ସନ କରିଥାନ୍ତି, ବିକ୍ରି କରିଥାନ୍ତି, ତାକୁ ବ୍ରାଣ୍ଡିଂ, ମାର୍କେଟିଂ ବିଭିନ୍ନ ଜିନିଷ ହୁଏ। ତେଣୁ ଗୋଟେ ପ୍ରପର ପ୍ରୋସିଜିଓର ଅଛି ଯେଉଁଥିରେ କି ଫରେଷ୍ଟ ଡିପାର୍ଟମେଣ୍ଟ କମ୍ୟୁନିଟି ପାର୍ଟିସିପେସନକୁ ଏନସିଓର କରୁଛି, ତା ସହିତ ତାଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା ରଖାଯାଉଛି ଯେଉଁଥିରେ କି ତାଙ୍କୁ ଏମ୍ପାୱାର କରାଯାଇପାରିବ। ଏ ଚିଲିକା ପରିପ୍ରେକ୍ଷୀରେ କହୁଛି, ଗୋଟେ ଏକ୍ରିକ ବୋଲି ଗୋଟେ ପ୍ରୋଜେକ୍ଟ ଅଛି ଯେଉଁଥିରେ ଆମେ ସି ଗ୍ରାସର ରେଜିଷ୍ଟ୍ରେସନ କରୁଛୁ, ଗୋଟେ ଭାରି ଇମ୍ପୋର୍ଟାଣ୍ଟ ଜିନିଷ। ସବୁବେଳେ ସମୁଦ୍ରରେ ବା ଚିଲିକାରେ ଲୋକ ମାଛ ଧରିବେ ବୋଲି ଭାବୁଛନ୍ତି, କିନ୍ତୁ ସେ ମାଛ ଆସିବ କେମିତି, ସେ ମାଛ ଖାଦ୍ୟ କୋଉଠୁ ପାଇବ, ସେ ମାଛ ଅଧିକା ସଂଖ୍ୟା କେମିତି ବଢିବ, ସେ ବିଷୟରେ ମଧ୍ୟ ଚିନ୍ତା କରିକି ତାଙ୍କୁ ଅଲ୍ଟରନେଟିଭ ଲାଇଭଲିହୁଡ୍ ଦିଆହଉଛି ଏଇ ସି ଗ୍ରାସର ରେଜିଷ୍ଟ୍ରେସନରେ। ଆଉ ଗୋଟେ ରହିଲା ସି ୱିଡ୍, ସି ୱିଡ୍ ଗୋଟେ ଏମିତିଆ ଜିନିଷ ଯୋଉଟାର କି ବହୁତ ବଡ଼ ମାର୍କେଟ ଭାଲ୍ୟୁ ଥାଏ, ତେଣୁ ସି ୱିଡ୍ ର ଚାଷ କରାଯାଇକି ବିଭିନ୍ନ ବଡ଼ ବଡ଼ କମ୍ପାନୀ ମାନେ ସି ୱିଡ୍ କୁ କିଣିକି ନିଅନ୍ତି ଆଉ ସେଥିରେ ଗାଁ ଲୋକ ବେନିଫିଟେଡ୍ ହୁଅନ୍ତି। ସେମାନେ ନିଜେ ରାଫ୍ଟ ତିଆରି କରନ୍ତି, ନିଜେ ଫ୍ଲୋଟ କରନ୍ତି, ଆଉ 45 ଦିନରେ ସେ ସିୱିଡ୍ ବଢିବ, ତାକୁ ମାର୍କେଟିଂ କରିବା ପାଇଁ ବ୍ୟବସ୍ଥା କରନ୍ତି। ତ ବିଭିନ୍ନ ଯୋଜନା ଅଛି, ଏଇଟା ଗୋଟେ ଉଦାହରଣ ମାତ୍ର। ତାଙ୍କୁ ମଧ୍ୟ ସପୋର୍ଟ କରାଯାଏ, କମ୍ୟୁନିଟି ମଧ୍ୟ ଡିପାର୍ଟମେଣ୍ଟକୁ ସପୋର୍ଟ କରାଯାଏ, ଆକୁ ହିଁ କୁହାଯାଏ JFM ବା ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ।
1: ତେବେ ଗୋଟେ ସାଧାରଣ ଲୋକ ଯେ କୌଣସି ଗୋଷ୍ଠୀ ସହ ଜଡିତ ନାହିଁ ବା ତାର କୌଣସି ଅଭିଜ୍ଞତା ନାହିଁ ବନ୍ୟପ୍ରାଣୀ ସଂରକ୍ଷଣକୁ ନେଇ, ସିଏ ତାର ଦୈନନ୍ଦିନ ଜୀବନରେ କ'ଣ କ'ଣ ଛୋଟ ଛୋଟ କାମ କଲେ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ବା ଉନ୍ନତି ପାଇଁ ସେଟା ସହାୟକ ହେଇପାରିବ?
2: ଦେଖନ୍ତୁ, ଯେମିତି ଆଗରୁ ହିଁ ଆମେ 2 ଜଣ ଯାକ କହିଛୁ ଯେ ପ୍ରତ୍ୟେକ ଜିନିଷର ଗୋଟେ ଅୟଙ୍ଗ ଆରମ୍ଭ ଥାଏ, ଆଉ ଅୟଙ୍ଗ ଆରମ୍ଭଟା ହୁଏ ଶୈଶବରୁ, ସ୍କୁଲ ଲେବୁଲରୁ ଆରମ୍ଭ କରି ଏଇ ସଚେତନତା ସପ୍ତାହକୁ ଆପଣ ଧରି ନିଅନ୍ତୁ। ସ୍କୁଲ, କଲେଜ, ଇଭିନ୍ ଯେଉଁମାନେ ପବ୍ଲିକ ଅଛନ୍ତି, ସମସ୍ତଙ୍କୁ ଗୋଟେ ଆୱେୟାର କରାଯାଉଛି ଯେ ବନ୍ୟଜନ୍ତୁ ବା ଜଙ୍ଗଲ କିପରି ଆମ ପାଇଁ ବହୁତ ଦରକାରୀ। ତେଣୁ ଜଣଙ୍କ ମନରେ ଯଦି ଆମେ ପୁରେଇ ପାରିଲେ ଯେ ନାଇଁ ଏ ଜିନିଷ ଆମ ପାଇଁ ଦରକାର ବୋଲି, ସେ ଲୋକ ଡେ ୱାନ୍ ରୁ ତାର ନିଜ କାମ ଆରମ୍ଭ କରିବ, କ'ଣ କରିବାର ଅଛି ବୋଲି। ଯଦି ସିଏ ସଚେତନ ହେଇଗଲା, ସେ ଆଉ ଜଣଙ୍କୁ ସଚେତନ କରିବ, ତାପରେ ଏ ଜିନିଷର ସଂଖ୍ୟାଟା ବଢି ବଢି ବଢି ବଢି ଯିବ। ଆଜିକା ଦୁନିଆରେ ଆଉ କେହି ଏମିତି ନାହାନ୍ତି ଯେ କିଛି ବୁଝୁନାହାନ୍ତି। ବହୁତ ସମୟରେ ବହୁତ ଲୋକ ସୋସିଆଲ ମିଡିଆ ହଉ ବା ଅନ୍ୟ ଯେକୌଣସି ପ୍ଲାଟଫର୍ମରେ ହଉ ନିଜର ଭିୟୁ ଏକ୍ସପ୍ରେସ କରିପାରୁଛନ୍ତି। ତେଣୁ ଜଣେ ଯଦି ଗୋଟେ ଜିନିଷକୁ ପବ୍ଲିକଲି ଏକ୍ସପ୍ରେସ କରିବାକୁ ଚାହିଁଲା ଯେ ହଁ ଏ ଜିନିଷ କନଜର୍ଭ ହେବା ଉଚିତ, ସେ କାହିଁକି ନ କରିପାରିବ? ସେ VSS ର ସଦସ୍ୟ ହେବା ଦରକାର ନାହିଁ, ସେ EDC ର ସଦସ୍ୟ ହେବା ଦରକାର ନାହିଁ, ସେ SHG ର ସଦସ୍ୟ ହେବା ଦରକାର ନାହିଁ, ସେ ଆଜ୍ ଆନ୍ ଇଣ୍ଡିଭିଜୁଆଲ ମଧ୍ୟ ବନ୍ୟପ୍ରାଣୀ ଆଉ ଜଙ୍ଗଲ ପାଇଁ ରେସ୍ପନ୍ସିବଲ। ତେଣୁ ମୁଁ ଭାବୁଛି ଯେ ଯିଏ କୌଣସି ଗ୍ରୁପରେ ନାହିଁ ସେ ନିଜେ ହିଁ ନିଜର ଗ୍ରୁପ।
1: ସେଇଭଳି ମାନେ କିଛି ସମୟ ବାହାର କରି ବନ୍ୟପ୍ରାଣୀମାନଙ୍କର ଉନ୍ନତି ପାଇଁ ହଉ ବା ତାଙ୍କର ଗୋଟେ ସୁଖଦ ଜୀବନ ପାଇଁ କିଛି ପଦକ୍ଷେପ ନେଉଛନ୍ତି, ସେମାନଙ୍କୁ ଆଉ ଉତ୍ସାହିତ ବା ପ୍ରୋତ୍ସାହିତ କରିବା ପାଇଁ କିଛି ବ୍ୟବସ୍ଥା ରହିଛି କି ସରକାର ବା ଆମର ବନ୍ୟ ବିଭାଗ ତରଫରୁ? ଶ୍ରୀ ମିଶ୍ର କ'ଣ କହିବେ?
0: ହଁ, ବନ ବିଭାଗ ତରଫରୁ ଏମିତି ବହୁତ ସାରା ରାଉଣ୍ଡ ଦ ଇୟର ଆମର କିଛି ନା କିଛି ସବୁ ଆୱାର୍ଡ ଦିଆଯାଉଛି, ଯେମିତି ଆମର ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆୱାର୍ଡ ଦିଆଯାଏ, ତାପରେ ବିଜୁ ପଟ୍ଟନାୟକ ୱାଇଲ୍ଡ ଲାଇଫ୍ କନଜର୍ଭେସନ ଆୱାର୍ଡ ଗୋଟେ ଆମର ଅଛି, ଆଉ ବେଷ୍ଟ VSS

0: ଆୱାର୍ଡ଼ ବି ଦିଆଯାଏ। ତା ଛଡ଼ା ରାଜ୍ୟସ୍ତର ଛାଡ଼ିଦେଲେ ଆମର ସବୁ ସର୍କଲ ଆଉ ଆମ ଡିଭିଜନରେ ବି ଆମର ଇମ୍ପୋର୍ଟାଣ୍ଟ ଯାହା ବି ସବୁ ଇଭେଣ୍ଟସ ଅବଜର୍ଭ କରାଯାଉଛି ସେଟା ବି ଆମର ପ୍ରକୃତି ବନ୍ଧୁ ପ୍ରକୃତି ମିତ୍ର ଏମାନଙ୍କୁ ସବୁ ନୋମିନେଟ୍ କରାଯାଉଛି।
1: ପୁରସ୍କାର ପାଉଛନ୍ତି
0: ୱାର୍ଲଡ ଫରେଷ୍ଟ ଡେରେ ବି ତାଙ୍କୁ ଆୱାର୍ଡ କରାଯାଏ ଆମର ରାଜ୍ୟ ସ୍ତରରେ। ତା ଛଡ଼ା ଆମର ପ୍ରତି ବନଖଣ୍ଡରେ ପ୍ରତି ସର୍କଲରେ ବନମଣ୍ଡଳରେ ଆମର ନିଜ ତରଫରୁ ଇନିସିଏଟିଭ ନେଇକି ଆମର ଯେ ସବୁ ବେଷ୍ଟ ଷ୍ଟାଫ ଯିଏ ଆମର ବେଷ୍ଟ ମାନେ ଆମ ଷ୍ଟାଫ ମାନଙ୍କୁ ସହାୟକ କରୁଛନ୍ତି ଯେଉଁମାନେ ଫିଲ୍ଡରେ, ସେମାନଙ୍କୁ ବି ସବୁ ଆୱାର୍ଡ ଦିଆଯାଉଛି ବିଟ୍ ମାନେ ଇଣ୍ଡିପେଣ୍ଡେନ୍ସ ଡେ, ରିପବ୍ଲିକ ଡେ ଏସବୁ ଦିନ ମାନଙ୍କରେ ବି। ତା ଛଡ଼ା ଆମର ଲୋକମାନେ ଯେଉଁମାନେ ସବୁ ଆମକୁ ସାହାଯ୍ୟ କରୁଛନ୍ତି ଫିଲ୍ଡରେ, ଗଜସାଥୀ ଜଣେ ରହୁଛନ୍ତି, ସେ ଆମର ଗୋଟେ ଇଣ୍ଟରଫେସ୍ ରହୁଛନ୍ତି ବିଟୱିନ୍ ଫରେଷ୍ଟ ଡିପାର୍ଟମେଣ୍ଟ ଆଉ କମ୍ୟୁନିଟିଜ। ଯେମିତିକି ଆଠଗଡ଼ ବନଖଣ୍ଡରେ ଆମର ପାଣିଚିରି ପକ୍ଷୀ ସ୍କିମର ଘଡ଼ିଆଲ କୁମ୍ଭୀର, ତାଙ୍କର ବି ମାନେ ଲୋକ ଅଛନ୍ତି କୁମ୍ଭୀର ବନ୍ଧୁ, ସେ ଆମର ସହାୟତା କରୁଛନ୍ତି ଡେ ଟୁ ଡେ ବେସିସ୍ରେ।
1: ଆଉ ଗୋଟେ ସାର୍ ସବୁଠୁ ବଡ଼ କଥା, ଆଜିକାଲି ଯେଉଁ ସୋସିଆଲ ମିଡ଼ିଆର ଯୁଗ, ଏଠି ଆମେ ଦେଖୁଛେ ଯେ କିଛି ଯେଉଁ ଯୁବ ବନ୍ଧୁମାନେ ଆମର ଅଛନ୍ତି, ବନ୍ୟ ପ୍ରାଣୀଟିଏ ଦେଖିଲେ ବା ସେଇଭଳି କିଛି ପରିସ୍ଥିତି ଦେଖିଲେ ଫଟୋଟିଏ ଉଠାଇବାକୁ ଦୌଡ଼ି ଯାଉଛନ୍ତି। ସେ ଯେଉଁ ସମ୍ବେଦନଶୀଳ ଜାଗାରେ ମଧ୍ୟ ତାଙ୍କର ସମ୍ବେଦନଶୀଳତାର ହାନି ଘଟୁଛି। ଏଇଭଳି ଗୋଟେ ବନ୍ୟପ୍ରାଣୀକୁ ଭଲ ପାଉଛେ ତା ମାନେ ନୁହେଁ ଯେ ଆମେ ଦୌଡ଼ି ଯାଇକି ତାକୁ ଖାଇବାକୁ ଦେବା, ଏଇସବୁ ଜିନିଷରେ ଇନଭଲ୍ଭ ହେବାଟା କେତେ ଦୂର ଠିକ୍, ଶ୍ରୀ ନାୟକ କଣ କହିବେ?
2: ବଢିଆ ପ୍ରଶ୍ନ। ବହୁତ ସମୟରେ ଦୁଇ ପ୍ରକାର ଲୋକ ଥାନ୍ତି
1: ଆଜ୍ଞା,
2: ଗୋଟେ ହେଲେ ବନ୍ୟଜନ୍ତୁଙ୍କ ସହିତ ମିଶିକି ଫଟୋ ଉଠେଇବା, ସେଲ୍ଫି ଉଠେଇବା ନିଜର ଇଣ୍ଟରେଷ୍ଟ ପାଇଁ, ଆଉ ହେଲା କନଜରଭେସନିଷ୍ଟ ଯିଏକି କୌଣସି ଫଟୋ ଉଠେଇକି ତାକୁ ତାଙ୍କର ସୁରକ୍ଷା ପାଇଁ ବା ବନ୍ୟଜନ୍ତୁର ସୁରକ୍ଷା ପାଇଁ ୟୁଜ୍ କରୁଥିବା ଲୋକ, ଦୁଇ ପ୍ରକାର ଲୋକ ଅଛନ୍ତି। ପ୍ରଥମ ପ୍ରକାର ଲୋକ ସେମାନେ ଖୁସି ଲାଗେ ତାଙ୍କୁ ଯେ ହାତୀ ଦୌଡ଼ି ଯାଉଛି ତା ପରେ ଗୋଟେ ସେଲ୍ଫି ଉଠେଇଦେବା ପାଇଁ, କିନ୍ତୁ ସେଟା ହେଲା ତାଙ୍କ ପ୍ରାଣ ପାଇଁ ବିପଦ, ସେଟା ଅସୁବିଧା ହେଇପାରେ। କିଛି ଲୋକ ଚଢ଼େଇ ମାନଙ୍କୁ ଖାଇବାକୁ ଦିଅନ୍ତି ଚିଲିକାରେ, ଆମେ ଦେଖିଛୁ କିଛି ଚିପ୍ସ ଫିପ୍ସ ଆଣିଥିବେ ତାକୁ ଖାଇବାକୁ ଦେବେ। ଆମେ ସବୁବେଳେ ମନା କରି ଆସୁଛୁ ଯେ କୌଣସି ବନ୍ୟଜନ୍ତୁକୁ ଫିଡ୍ କରନ୍ତୁ ନାହିଁ, ନିୟମ କୌଣସି କହୁନି ଯେ ବନ୍ୟଜନ୍ତୁକୁ ଆମେ କେବେ ଖାଇବାକୁ ଦେବା ବୋଲି। ତେଣୁ ଏଗୁଡ଼ା ସବୁ ସୋସିଆଲ ମିଡିଆରେ ଛାଡ଼ିକି ବହୁତ ଲାଇକ୍ସ ଭିୟୁଜ୍ ଏସବୁ ଆସେ, କିନ୍ତୁ ଏଇଟା ସଠିକ୍ ଜିନିଷ ନୁହଁ। କିନ୍ତୁ ଅପରପକ୍ଷରେ ଯଦି ଆମେ ଦ୍ୱିତୀୟ କେସ୍ଟା ଚିନ୍ତା କରିବା, ଗୋଟେ ହାବିଟାଟ ରେଷ୍ଟୋରେସନ ମେଜର ଜଣେ କରିଛି ଆଉ ତାକୁ ପପୁଲାରାଇଜ୍ କରୁଛି ବା ତାକୁ ସୋସିଆଲ ମିଡିଆରେ ଛାଡ଼ିକି ତାକୁ ପ୍ରମୋଟ କରିବା ପାଇଁ ସେ ବ୍ୟବସ୍ଥା କରୁଛି ଯେ ଭାଇ ତମେ ବି ଏମିତି କର, ତମେ ବି ଏମିତି କର, ହାତୀର ସୁରକ୍ଷା ପାଇଁ ହଉ ବା ଚଢ଼େଇର ସୁରକ୍ଷା ପାଇଁ ହଉ ବା ଅନ୍ୟ କୌଣସି ବନ୍ୟଜନ୍ତୁର ସୁରକ୍ଷା ପାଇଁ ହଉ, ତାକୁ ନିଶ୍ଚିତ ଭାବରେ ଜଣେ ସ୍ୱାଗତ କରିବା ଉଚିତ। ଆଉ ସୋସିଆଲ ମିଡିଆ ଏଇ ମାନେ ବହୁତ ବଢିଆ ପ୍ଲାଟଫର୍ମ ଆଉ ଗୋଟେ ଭେରି ଷ୍ଟ୍ରଙ୍ଗ ପ୍ଲାଟଫର୍ମ ଯୋଉଥିରେ କି ମେସେଜଟା ବହୁତ ଶୀଘ୍ର ଆଉ ବହୁତ ଜଲ୍ଦି ପହଞ୍ଚି ପାରେ ଲୋକମାନଙ୍କ ପାଇଁ।
1: ତେବେ ଏଠି ଉଭୟଙ୍କ ପାଇଁ ପ୍ରଶ୍ନ ରହିବ, ସରକାର, ବନ ବିଭାଗ, ସ୍ଥାନୀୟ ପ୍ରଶାସନ, ବୈଜ୍ଞାନିକ ମାନେ ୟା ଉପରେ କାମ କରୁଛନ୍ତି ଆଉ ସାଧାରଣ ଜନତା, ଏ ସମସ୍ତଙ୍କ ଭିତରେ କେମିତି ସମନ୍ୱୟ ରହିଲେ ଆମେ ଯେଉଁ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛେ ତାହା ଅଧିକ ପ୍ରଭାବଶାଳୀ ଢଙ୍ଗରେ ବିସ୍ତାରିତ ହେଇପାରିବ, କଣ କହିବେ ଶ୍ରୀ ମିଶ୍ର?
0: ମୁଁ ରିକ୍ୱେଷ୍ଟ କରିବି ଆମର ଯେତେ ଅଡିଏନ୍ସ ଅଛନ୍ତି
1: ଆଜ୍ଞା,
0: ସିଏ ଫରେଷ୍ଟ ଡିପାର୍ଟମେଣ୍ଟର କୋପରେସନ କରନ୍ତୁ। ଚିଲିକା ବନଖଣ୍ଡ ଅଧିକାରୀ ଯେମିତି କହିଲେ ଲୋକ ତାଙ୍କୁ ମଜା ଲାଗୁଛି, ସିଏ ହାତୀ ପଛରେ ଗୋଡ଼େଇକି ଫଟୋ ନେଉଛନ୍ତି, ସେଲ୍ଫି ନେଉଛନ୍ତି, କିନ୍ତୁ ସେଟା ତାଙ୍କ ଜୀବନକୁ ବିପଦ, ସେଟା ସବୁଠୁ ବଡ କଥା। କିନ୍ତୁ ମାନେ ଆମର ଯେତେବେଳେ ବି ରେସ୍କ୍ୟୁ କି ରିହାବିଲେସନ ଅପରେସନ ଚାଲିଛି, ସେଟା ଗୋଟେ ଆମର ମବ୍ କଣ୍ଟ୍ରୋଲ ଗୋଟେ ବଡ କମ୍ପୋନେଣ୍ଟ ହେଇଗଲାଣି ଧୀରେ ଧୀରେ। ଯେଉଁମାନେ ବି ଆମର ଏବେ ଅଡିଏନ୍ସ ଅଛନ୍ତି, ମୁଁ ତାଙ୍କୁ ରିକ୍ୱେଷ୍ଟ କରିବି ସେ ସେଟା ନିଜ ଲାଇଫରେ ଫଲୋ କରନ୍ତୁ, ଆଉ ତାଙ୍କ ଆଖପାଖରେ ଯେଉଁମାନେ ସବୁ ଅଛନ୍ତି ତାଙ୍କୁ ବି ଆଡଭାଇସ୍ କରନ୍ତୁ, ଇନ୍ସପାୟାର କରନ୍ତୁ ଏଗୁଡ଼ା ସବୁ ଫଲୋ କରିବା ଲାଗି। ଆଉ ତା ଛଡ଼ା ବନ ବିଭାଗ ଆପଣଙ୍କର ଲୋକମାନଙ୍କର ସବୁବେଳେ ସହାୟତା କରିବା ଲାଗି ଅଛି, ଲାଇକ୍ ଏନି ଅଦର ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟ। ତେଣୁ ରିକ୍ୱେଷ୍ଟ କରିବି ଲୋକମାନେ ଆମର ସହଯୋଗ କରନ୍ତୁ, ବିକଜ୍ ପବ୍ଲିକ କୋପରେସନ ନଥିଲେ ଆଜିକାଲିର ଦୁନିଆରେ ଏବେ ୱାଇଲ୍ଡ ଲାଇଫ୍ କନଜରଭେସନ ଅଲମୋଷ୍ଟ ଇମ୍ପସିବୁଲ କହିବାକୁ ଗଲେ।
1: ଆଜ୍ଞା, ଶ୍ରୀ ନାୟକଙ୍କର କଣ ରହିବ ମତାମତ?
2: ଦେଖନ୍ତୁ, ବଢିଆ ଜିନିଷ ଆପଣ କହିଲେ, ଗୋଟେ ହେଲା ମଲ୍ଟି ଡିପାର୍ଟମେଣ୍ଟାଲ କୋଡିନେସନ। ଆଜିକାଲି ଦେଖିବେ ସବୁ ବିଭାଗ ଏକ ସାଙ୍ଗରେ କାମ କରୁଛନ୍ତି ବନ୍ୟଜନ୍ତୁଙ୍କ ସୁରକ୍ଷା ବା ଫରେଷ୍ଟ ଡିପାର୍ଟମେଣ୍ଟର କୌଣସି ଇସ୍ୟୁ ଆସିଲେ, ତା କାରଣ କଣ, ସବୁ ଡିପାର୍ଟମେଣ୍ଟ ସମନ୍ୱୟରେ କାମ କରନ୍ତି, କାମ କଲେ ହିଁ ତାର ସୁଫଳଟା ମିଳିଥାଏ। ଜଣେ ଯଦି ଆଇସୋଲେଟେଡ୍ ହେଇକି କାମ କଲା ସୁଫଳ କେବେ ମିଳିବ ନାହିଁ। ଯେମିତି ମବ୍ କଥା କହୁଥିଲେ ଏବେ ଶ୍ରୀ ମିଶ୍ର, କୌଣସି ଗୋଟେ ଅସୁବିଧା ହେଲେ ନିଶ୍ଚିତ ଭାବରେ ପୋଲିସ ବା ଅନ୍ୟ ଓଡ୍ରାଫ୍ ଟିମ୍ ବା ଯାହା ଆମେ ସାହାଯ୍ୟ ନେଇଥାଉ, ସେମିତି ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନର ବହୁତ ସମୟରେ ସାହାଯ୍ୟ ନିଆଯାଇଥାଏ, ପବ୍ଲିକର ସାହାଯ୍ୟ ନିଆଯାଇଥାଏ, ସମସ୍ତଙ୍କୁ ମିଶେଇକି ଗୋଟେ କାମ କଲେ ତାର ସୁଫଳ ନିଶ୍ଚୟ ମିଳିବ। ଆଉ ମଲ୍ଟି ଡିପାର୍ଟମେଣ୍ଟାଲ ମଲ୍ଟି ଷ୍ଟେକ୍ ହୋଲ୍ଡର ଆପ୍ରୋଚରେ ହିଁ ଆମେ ଗତି କରିବା ଉଚିତ, ତେଣୁ ଏଇଟା ହିଁ ରହିବ ଆମର ମେସେଜ ସମସ୍ତଙ୍କ ପାଇଁ।
1: ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ତେବେ ଶ୍ରୋତା ବନ୍ଧୁ, ବନ୍ୟଜନ୍ତୁ ସଂରକ୍ଷଣ କେବଳ ଜଙ୍ଗଲ ବା ବନ ବିଭାଗର ଦାୟିତ୍ୱ ନୁହେଁ, ପ୍ରକୃତି, ବନ୍ୟଜନ୍ତୁ ଓ ମଣିଷ ଏ ତିନୋଟି ପରସ୍ପର ସହ ଜଡ଼ିତ। ସରକାରଙ୍କର ପ୍ରୟାସ ସହିତ ସ୍ଥାନୀୟ ସମୁଦାୟ

ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ଚାନ୍ଦନା ତୁମି ତାରା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ସୁରେଶ ୱାଡକର ଏବଂ ଜେ ଆଦିନୀ।

0: ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: ଶ୍ରୋତା ବନ୍ଧୁ, ଆପଣମାନେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି। ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାରିତ ହେଉଛି FM ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ପରବର୍ତ୍ତୀ କଥାଚିତ୍ରଟି ନେଇଛୁ ଭାଇ ଭାଉଜ। ବେଦକଣ୍ଠରେ ଗାଇଛନ୍ତି ଶିଳ୍ପୀ S. Alam ଏବଂ Arts Majumdar।

କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ତୋ ପାଇଁ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ବିଭୁ କିଶୋର ଏବଂ ସଂଯୁକ୍ତା।

0: ଶୁଣୁଥିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ କିଛି ବିଜ୍ଞାପନ ପରେ ପରେ।
1: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
1: প্রিয় TPNODL বিজুলি উপভোক্তা, আপনার জানান কি এবে 25 বর্ষ পাই বিজুলি বিল চিন্তার মুক্তি পিএম সূর্যঘর যোজনার মাত্র 1,875 টাকা দেই। আজ্ঞা, হ্যাঁ, মাত্র 1,875 টাকায় নিজ ছাত উপরে সোলার প্যানেল বসান্তু এবং বর্ষক 5,000 টাকা পর্যন্ত সঞ্চয় করন্তু। আজ হি 1800-3456-718 কিংবা 1912 রে যোগাযোগ করন্তু। ভাই, এ মহঙ্গা যোগকু ইলেকট্রি বিল ভারি টেনশন দউচি।
2: কাই তু জানিনু, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
3: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
4: ମାମା, କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
4: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦଉଛନ୍ତି।
3: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
4: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ, 1800-3456-718 କିମ୍ବା 1912ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।
5: ହଁ ଭାଇ, କାହାରେ ଚାଲ ହଉ,
6: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
5: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
6: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
5: କେଠେ ମିଳୁଛି ଏତେ ସୁବିଧା?
6: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
7: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
5: ତାହେଲେ ଯିବା ନା କି କହୁଛ?
6: ଚାଲ।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ଝୁମକି ରଥ, ଗୀତ ରଚନା ଦେବାଶିଷ ପାଣିଗ୍ରାହୀ।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୀତ ଅତୀତ ହେଲେ ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ ଡିଏପି ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ରାଜ୍ୟରେ ସାରର କୌଣସି ଅଭାବ ନାହିଁ ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ସାର କଳାବଜାରୀକୁ ରୋକନ୍ତୁ ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର
0: ଆକାଶବାଣୀ ବାରିପଦା ଗୀତ ଅତୀତ କାର୍ଯ୍ୟକ୍ରମରେ ଆଜି ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତଟି ନେଇଛୁ ଦେଶ ପ୍ରେମୀ ଚଳଚ୍ଚିତ୍ରରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ମହମ୍ମଦ ରଫି।

ସେ ହେଲା କାର୍ଯ୍ୟକ୍ରମ ଗୀତ ଅତୀତ। ଗୀତାତୀତ କାର୍ଯ୍ୟକ୍ରମରେ ଆଜି ଶୁଣିଲେ ଦେଶପ୍ରେମୀ ଚଳଚ୍ଚିତ୍ରରୁ ଏହି ଗୀତଟି। କଣ୍ଠଦାନ କରିଥିଲେ ଶିଳ୍ପୀ ମହମ୍ମଦ ରଫି। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଟିକିଏ ପରେ।

ଏସିଆନ୍ ଗେମ୍ 2026 ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:20। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ନିବେଦିତା, ଗୀତ ରଚନା ନିଜାମ।

ଶେଷ ହେଲା କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ପ୍ରଚାର କରୁଛୁ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ନେଇଛୁ ଏ ଫ୍ଲାଟ୍ ଚଳଚ୍ଚିତ୍ରରୁ।

ଶୁଣୁଥିଲେ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତଗୁଡ଼ିକ ନେଇଥିଲୁ ଏ ଫ୍ଲାଟ୍ ଚଳଚ୍ଚିତ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:05। ଏଥର ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ଆସନ୍ତାକାଲି ସକାଳ 6:05 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 7:00 କାର୍ଯ୍ୟକ୍ରମ ସୂଚନା। ସକାଳ 7:25 ସାନ୍ତାଳୀ ଆଖଡ଼ା ଗୀତାଞ୍ଜଳି ପ୍ରଚାର କରିବୁ ସକାଳ 8:15। ପୀଠ ପରିକ୍ରମା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ଗୀତାଞ୍ଜଳି 8:45। ଦିନ 12:00 ଝୁମର ଗୀତ ପରିବେଷଣ କରିବେ ଶିଳ୍ପୀ ବିଦେଶୀ ମହାନ୍ତ ଏବଂ ତାଙ୍କର ସାଥୀ କଳାକାରମାନେ। ସନ୍ଧ୍ୟା 6:00 ଭକ୍ତି ଗୀତ ସୁଗମ ସଙ୍ଗୀତ ସନ୍ଧ୍ୟା 6:15। ସୂଚନା ଓ ସମ୍ବାଦ 6:30। ଆଦିବାସୀ ସଙ୍ଗୀତ ପ୍ରଚାର କରିବୁ ରାତି 7:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ରାତି 8:00। ବିଜ୍ଞାନ ବାର୍ତ୍ତା ରାତି 8:30। ଗୀତ ଅତୀତ 8:40। ସୁଗମ ସଙ୍ଗୀତ ପ୍ରଚାର କରିବୁ ରାତି 10:20। ରାତି 10:30 ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟସୂଚୀ। ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ପ୍ରାତଃ 5:55। ସେତେବେଳ ପର୍ଯ୍ୟନ୍ତ ଶୁଭରାତ୍ରୀ ସହ ବିଦାୟ ନେଉଛୁ। ଜୟ ହିନ୍ଦ୍।